ଶୁଭ ସକାଳ ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ। ଆଜି ଶନିବାର 1948 ଶତାବ୍ଦ, ବୈଶାଖ ମାସ 19 ଦିନ, ଇଂରାଜୀ 2026 ମସିହା ମେ ମାସ 9 ତାରିଖ। ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:46। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଫ୍ରିକ୍ୱେନ୍ସି ମଡ୍ୟୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଏବେ ଶୁଣନ୍ତୁ ଏହି ଭକ୍ତି ଗୀତଟିକୁ ଇରା ମହାନ୍ତିଙ୍କ କଣ୍ଠରେ ଡକ୍ଟର ନିର୍ମଳ ନାୟକଙ୍କ ଗୀତ ରଚନାରୁ।

ପଥରେ ଯାତ୍ରା କରୁଥିବା ଯାତ୍ରୀଟି ବସ୍କୁ ନିଜର କହେ ନା, ଖେଳ ପଡ଼ିଆକୁ ଖେଳାଳିଟିଏ ନିଜର ଘର ବୋଲି ବିଚାର କରେ ନା, ସକାଳୁ ସଞ୍ଜଯାଏ ବାହାରେ ବୁଲୁଥିବା ଚଢ଼େଇଟି ଅନ୍ଧାର ଘନେଇ ଆସିବା ପୂର୍ବରୁ ବସାକୁ ଫେରିଯାଏ। ମଣିଷ କ୍ଷେତ୍ରରେ ଏ ନିୟମଟି ଭାଙ୍ଗିଯିବ ବା କିପରି? ଯିଏ ଏଠି ଆସେ ଯିବା ପାଇଁ ଆସେ, ଜି ରହେ ନାହିଁ କେହି, ତେଲ ସରିଗଲେ ଦୀପ ଲିଭିଯାଏ, ସଂସାର ନିୟମ ଏହି। ଏଠି ଆମେ ଜୀବନକୁ ଗୋଟିଏ ଦୀପ ଓ ଆୟୁଷକୁ ତୈଳ ସହ ତୁଳନା କରିପାରିବା। ଏହି ଦୀପଟିକୁ ଆଦର୍ଶ ଭାବରେ ଗ୍ରହଣ କଲେ ଆହୁରି ଭଲ, ନିଜେ ଜଳି ଅନ୍ୟକୁ ଆଲୋକିତ କରିବାର ଗୁଣଟି ପାଇଁ ଦୀପଟି ନମସ୍ୟ। ଏବେ ଚାଲନ୍ତୁ କଥାଟାକୁ ଟିକିଏ ଓଲଟେଇ ଦେବା। ଯେଉଁ ଦୀପ ନ ଜଳିଲା, ଅନ୍ଧାର ଦୂରେଇ ନ ପାରିଲା, ସେ ଦୀପ ସମ୍ମାନ ପାଇପାରିବ କି? କେବେ ନୁହେଁ। ଯେଉଁ ଔଷଧ ରୋଗୀର ଯନ୍ତ୍ରଣା ଦୂରେଇ ପାରେ ନା, ଯେଉଁ ଖାଦ୍ୟ ବ୍ୟକ୍ତିର କ୍ଷୁଧା ନିବାରଣ କରିପାରେ ନା, ଯେଉଁ ପାନୀୟରେ ଶୋଷ ମାରିବାର ଯୋଗ୍ୟତା ନାହିଁ, ସେସବୁ ନିରର୍ଥକ। ସଂସାରରେ ପ୍ରତ୍ୟେକ ବସ୍ତୁ ନିଜର ଗୁଣବତ୍ତାକୁ ନେଇ ଆଦରଣୀୟ ହୁଅନ୍ତି। ଠିକ୍ ସେହିପରି ମଣିଷଟିଏ ନିଜର ସ୍ୱଭାବ ଓ ବ୍ୟକ୍ତିତ୍ୱକୁ ଆଧାର କରି ଯୋଗ୍ୟ ବିବେଚିତ ହୁଏ। ଏଇ ଯେଉଁ ସ୍ୱଭାବ ଓ ବ୍ୟକ୍ତିତ୍ୱ କଥା ଆମେ ଆଲୋଚନା କରୁଛେ, ଏ ଦୁଇଟି ପରସ୍ପର ପରିପୂରକ। ସ୍ୱଭାବଟି ବ୍ୟକ୍ତିର ଅନ୍ତଃଗୁଣ ଓ ବ୍ୟକ୍ତିତ୍ୱଟି ତାର ବାହ୍ୟ ପ୍ରୂପ। ସ୍ୱଭାବଟି ପାହାଡ଼ ଭିତରର ଜଳସ୍ତର ହେଲେ, ବ୍ୟକ୍ତିତ୍ୱଟି ପାହାଡ଼ ପିଠିରେ ଝରିଯାଉଥିବା ଝରଣା। ମନେ ରଖିବାର କଥା ହେଲା, ଯଦି କୌଣସି ବୋତଲରେ କ୍ଷୀର ଥିବ, ଠିପି ଖୋଲି ଢାଳିଦେଲେ କ୍ଷୀର ହିଁ ବାହାରିବ। କିରୋସିନି ବୋତଲରୁ କ୍ଷୀର ବାହାରିବା କେବେ ବି ସମ୍ଭବ ନୁହେଁ। ସେଇଥିପାଇଁ ଆମର ପୂର୍ବପୁରୁଷମାନେ ଉପଦେଶ ଛଳରେ କହିଯାଇଛନ୍ତି, ସ୍ୱଭାବଶାଳୀ ହୁଅ, ବ୍ୟକ୍ତିତ୍ୱବାନ ହୁଅ। ନାହିଁ ତ, ଜନ୍ମ ହୋଇଥିବ ଉଚ୍ଚ ବଂଶରେ, ବସିବ ପଦବୀ ଗଦି ଉପରେ, ସ୍ୱଭାବ ଘରଟି ତାଲା, ମୁଠେ ତୁଳା ନେଇ ମାପିବାକୁ ଗଲେ ଭାରିକି ହୋଇବ ପଲା। ଅନେକ ସମୟରେ ମନରେ ଦ୍ୱନ୍ଦ୍ୱ ଆସେ, ଏ ସ୍ୱଭାବଟି କ'ଣ? ମନେ କରନ୍ତୁ ଆମେ ଗୋଟିଏ ପାଣି ହାଣ୍ଡି ନେଇ ଗୋଟିଏ ଜଳନ୍ତା ଚୁଲି ଉପରେ ରଖିବା। କିଛି ସମୟ ପରେ ହାଣ୍ଡି ଭିତରେ ଥିବା ପାଣି ଗରମ ହେବାକୁ ଲାଗିବ, କିନ୍ତୁ ଯଦି ଆମେ ହାଣ୍ଡିଟିକୁ ଚୁଲି ଉପରୁ କାଢ଼ିଦେବା ବା ଚୁଲିକୁଟିକୁ ଲିଭେଇଦେବା, ତେବେ ପାଣି ପୁଣି ଥଣ୍ଡା ହେବାକୁ ଲାଗିବ। ଯଦି ପ୍ରଶ୍ନ କରାଯାଏ ଏପରି କାହିଁକି ହୁଏ, ଉତ୍ତରରେ କହିହେବ, ପାଣି ଗରମ ହୋଇ ରହିବାକୁ ଭଲ ପାଏ ନା। ନିଆଁ ପରି ଏକ ବାହ୍ୟକାରକର ପ୍ରଭାବରେ ଏହା ଗରମ ହୋଇଥିଲା ସତ, କିନ୍ତୁ ତା'ର ସ୍ୱଭାବ ହେଲା ଥଣ୍ଡା ରହିବା। ପ୍ରତ୍ୟେକ ବସ୍ତୁର ନିଜସ୍ୱ ଗୁଣ ଅଛି, ତାହା ହିଁ ବସ୍ତୁଟିର ସ୍ୱଭାବ। ଏଇ ଯେମିତି ଲୁହାର ସ୍ୱଭାବ ଟାଣ ଲାଗିବା, ତୁଳାର ସ୍ୱଭାବ ନରମ ଲାଗିବା, ଚିନିର ସ୍ୱଭାବ ମିଠା ଲାଗିବା ଇତ୍ୟାଦି। ଅନୁରୂପ ଭାବରେ ମଣିଷର ସ୍ୱଭାବ ହେଲା ନିଜ ଭିତରେ ଥିବା ଭଲ ଗୁଣଗୁଡ଼ିକୁ କାର୍ଯ୍ୟରେ ପ୍ରତିଫଳନ କରିବା। ଯଦି ବାଘର ସନ୍ତାନ ବାଘ ହୋଇପାରୁଛି, ହରିଣ ସନ୍ତାନ ହରିଣ ହୋଇପାରୁଛି, ତେବେ ଈଶ୍ୱରଙ୍କର ସନ୍ତାନ ମଣିଷ ଈଶ୍ୱରୀୟ ଗୁଣାବଳୀକୁ ବହନ କରୁନାହିଁ କାହିଁକି? ପାଣିକୁ ନିଆଁ ଗରମ କଲା ପରି ମଣିଷ ମନ ଭିତରେ ଥିବା ନକାରାତ୍ମକ ଆବେଗଗୁଡ଼ିକ ବେଳେବେଳେ ମଣିଷକୁ ଖରାପ କରିଦିଏ। ଏହାର ପ୍ରଭାବରେ ମଣିଷ କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ଦୁର୍ଗୁଣଗୁଡ଼ିକର ବାହକ ହୋଇଯାଏ। ଅବଶ୍ୟ ନିଜକୁ ସଜାଡ଼ିବା ପାଇଁ ଭଗବାନ ଆମକୁ ବିବେକ ଦେଇଛନ୍ତି, ବିଚାର କରିବାର ଶକ୍ତି ଦେଇଛନ୍ତି, କିନ୍ତୁ ସେସବୁକୁ ବ୍ୟବହାର ନକଲେ କିଛି ଲାଭ ନାହିଁ। ବିଡ଼ମ୍ବନା ଏହିକି ଯେ ଆମେ ଆମର ବାହ୍ୟ ରୂପକୁ ସୁନ୍ଦର କରିବା ପାଇଁ ଦର୍ପଣର ବ୍ୟବହାର କରୁଛୁ, ମଥା ଉପରେ କେଶରାଜିକୁ ସଜାଡ଼ିବା ପାଇଁ ପାନିଆର ବ୍ୟବହାର କରୁଛୁ, କିନ୍ତୁ ନିଜର ସ୍ୱଭାବକୁ ସୁନ୍ଦର କରିବା ପାଇଁ ବିବେକକୁ ବ୍ୟବହାର କରିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ବେଳକୁ ବେଳ କମିବାର ଲାଗିଲାଣି। ଯେଉଁଥିପାଇଁ ଆଜିର ଏ ସମାଜରେ ହାତ ବଢ଼େଇଲେ ହତ୍ୟା, କିଏ ଚୋରାଇ ନେଇଛି ଚୋରା ଚୈତାଳି, ପବନ ବହିଲେ ବାତ୍ୟା, ଏ ସମାଜକୁ ସଜାଡ଼ିବା ପାଇଁ କିଏ ଚେଷ୍ଟା କରୁଛି? କେହି ଜଣେ ସମାଲୋଚକ ଥରେ କହିଥିଲେ, ଯେମିତି କାଛୁକୁଣ୍ଡିଆ ହୋଇଥିବା ରୋଗୀ ନିକଟକୁ ଭଲ ଲୋକମାନେ ଆସନ୍ତିନି, କାଳେ କାଛୁ ଡେଇଁମ। ଠିକ୍ ସେହିପରି ଏ କଳିଯୁଗରେ ଭଗବାନ ମଧ୍ୟ ଅବତାର ନେବାକୁ ଭୟ କଲେଣି, କାଳେ ଏ ମଣିଷର କଦର୍ଯ୍ୟ ପ୍ରକୃତି ତାଙ୍କୁ ଆକ୍ରାନ୍ତ କରିବ। ଆଜିର ଦିନରେ ସାମାଜିକ ସ୍ଥିତି, ମଣିଷର ସ୍ୱଭାବ ଯେଉଁପରି କଳୁଷିତ ହେଲାଣି, ତାହା ଦେଖି ମନରେ କ୍ଷୋଭ ଆସୁଛି। ଲାଗୁଛି ସ୍ୱାଧୀନତା ନାମେ ସ୍ୱେଚ୍ଛାଚାରିତା, ଅଭ୍ୟାସ ଅହରହ, ମଣିଷ ଭୁଲିଲା ମଣିଷ ପଣିଆ, କହିବା କାହାକୁ କହ, ଅମୃତ ସନ୍ତାନ ହୋଇ ନଚେତିଲା ଯଦି ସମୟ ଆସିବ, ଖୋଜି ବୁଲୁଥିବ ଶାନ୍ତି କାହିଁ, ଶାନ୍ତି କାହିଁ।

ନମସ୍କାର ପ୍ରିୟ ଶ୍ରୋତାବନ୍ଧୁ, ଈଶ୍ୱରଙ୍କର ସୃଷ୍ଟି ବଡ଼ ବିଚିତ୍ର। ଅନନ୍ତ ଆକାଶ ଅଛି, ତଳେ ଅଛି ବିସ୍ତୃତ ପୃଥିବୀ, ବିଲ ବଣ ପାହାଡ଼ ଝରଣା ଏମିତି ଅନେକ। ଏଠି ସୌନ୍ଦର୍ଯ୍ୟର ସୀମା ନାହିଁ, ଅଛି କିନ୍ତୁ ସୀମିତ ଆୟୁଷ। କୌଣସି ଏକ ଗଛର ଡାଳରେ ଦିନସାରା ସୁନ୍ଦର ଦିଶୁଥିବା ଫୁଲଟି ସମୟକ୍ରମେ ମଉଳିଯାଏ, ଝଡ଼ିଯାଏ, ମାଟିରେ ମିଶିଯାଏ।

0: ସେସହଲା ଅନୁଚିନ୍ତା ଉପସ୍ଥାପନ କରିଥିଲେ ଗୁରୁପ୍ରସାଦ ମହାପାତ୍ର।
1: ପ୍ରଚାର କଲୁ କାର୍ଯ୍ୟକ୍ରମ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ପୁରୀ ଏବେ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜିର କଣ୍ଠଶିଳ୍ପୀ ହେଲେ ଭୂପିନ୍ଦର ସିଂ।
1: ଏପିସୋଡ 70।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜିର କଣ୍ଠଶିଳ୍ପୀ ଥିଲେ ଭୂପିନ୍ଦର ସିଂ।

ବର୍ତ୍ତମାନ ଶୁଣନ୍ତୁ ସନ୍ଧ୍ୟା ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 5:30 ଶୁଣିବେ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଯୁବବାଣୀର ପ୍ରୟାସ କାର୍ଯ୍ୟକ୍ରମ। ଓଡ଼ିଆ ଆଲବମ୍ର ଗୀତ ରହିଛି ସନ୍ଧ୍ୟା 6:21। ସନ୍ଧ୍ୟା 7:00 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ କଟକରୁ ସନ୍ଧ୍ୟା 7:25 ପ୍ରଚାର କରିବୁ କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ। ଆଜି ଏଥିରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ। ପରେ ଶୁଣିବେ ଆକାଶବାଣୀ।

କଟକରୁ ସନ୍ଧ୍ୟା 7:30 କାର୍ଯ୍ୟକ୍ରମ ବନାନୀ, ରାତି 8:00 ପ୍ରଚାର କରିବୁ କାର୍ଯ୍ୟକ୍ରମ ପ୍ରଗତି ପଥେ ପୁରୀର ପୁନଃ ପ୍ରସାରଣ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:15। ରାତି 10:30 ଶୁଣିପାରିବେ କେତୋଟି ଶ୍ରୀ ଜଗନ୍ନାଥଙ୍କ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ବିଜେପିର ବିଧାୟକ ଦଳ ବୈଠକରେ ଗତକାଲି ଶୁଭେନ୍ଦୁଙ୍କ ନାମ ନେଇ ସର୍ବସମ୍ମତି ପ୍ରକାଶ ପାଇଥିଲା। ବିଶିଷ୍ଟ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡି ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଲାହିଡି ପୂର୍ବରୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ। ରାଜ୍ୟର ଗ୍ରାମୀଣ ବିଦ୍ୟୁତକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ନୂତନ 33x11 kV 10 MVA ପ୍ରାଥମିକ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଆଭାସୀ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି। ଏହି ନୂତନ ସବ୍ଷ୍ଟେସନ ଦ୍ୱାରା 6 ପଞ୍ଚାୟତର 15,000 ଅଧିକ ପରିବାର ଉପକୃତ ହେବେ। ଧାମରାସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଟେକ୍ନିକାଲ ଆଡଭାନ୍ସଡ୍ ରେଞ୍ଜ ଆଗୁମେଣ୍ଟେସନ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5,000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 17 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାରହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି।

0: କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ରାଜସ୍ୱ ପର୍ଷଦ ଅଧୀନସ୍ଥ ରିଭିଜନ କୋର୍ଟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। କୋର୍ଟଗୁଡ଼ିକରେ ମାମଲାର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନେବାକୁ ବୈଠକରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଖାଲି ପଡ଼ିଥିବା କୋର୍ଟଗୁଡ଼ିକର ପଦବୀଗୁଡ଼ିକ ତୁରନ୍ତ ପୂରଣ କରାଯିବ ଓ କୋର୍ଟ ପରିଚାଳନାକୁ ଅଧିକ ମଜବୁତ କରିବାକୁ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଜମିଜମା ମାମଲାଗୁଡ଼ିକରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ପର୍ଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ 41 ରିଭିଜନ କୋର୍ଟର ପ୍ରିଜାଇଡିଂ ଅଧିକାରୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଏହା ମାଧ୍ୟମରେ ପୋଲିସ କିଶୋର କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ଉଚିତ। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ 555 ପୋଲିସ ଥାନାର 15,000 ଅଧିକ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଓ ଛତ୍ରପୁର ଥାନା ଏବଂ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବେ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭୌରୀ ବିଧି ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ। ଶିବିରରେ ମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣ ମାଙ୍କ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ମାଙ୍କ ଘଟ ସହର ପରିକ୍ରମା କରିଥିଲା। ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦହିଭାତ ଭୋଗ କରାଯାଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 2-3 ଦିନ ମଧ୍ୟରେ ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସମସ୍ତ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ ତଳେ ରହିଥିଲା। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନସିପ୍ ଆରମ୍ଭ ହେବ। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ଫୁଟବଲ ଆସୋସିଏସନ୍ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ନୟାଗଡ଼ଠାରେ ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ଶରଣକୁଳ ଏଫ୍ସି ବିଜୟୀ ହୋଇଛି। ଖଣ୍ଡପଡ଼ା ଦଳକୁ 2-0 ଗୋଲ୍ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମଦନ ମୋହନ ପାଢ଼େ।
2: ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାଇ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8 ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ

0: ଓଜନ ଅଧିକ ଏବଂ ତାର ଉପଦ୍ରବ ଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟ ପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ ଧାନ ଚାଉଳ ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ ମୁଗ ହରଡ଼ ମଟର ଆଦି ରହିଲା, ପତ୍ର ଶାଗ ପୁଷ୍ପ ଶାଗ ଫଳ ଶାଗ ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ ଗହମ ରୁଟି ସହିତ ପନିପରିବା ଡାଲି କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ ମାଛ ମାଂସ ଅଣ୍ଡା ଯେଉଁମାନେ ଆମିଷାଶୀ ସେମାନେ ସବୁ ମିଶାଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି, ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6 ରସକୁ ମିଶାଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ। ଆମର ଯେଉଁ ମୁଖ୍ୟ ଖାଦ୍ୟ ଭାତ ରୁଟି ଗହମ ଏଗୁଡ଼ିକ ମଧୁର ରସ ବିଶିଷ୍ଟ, ଆମର ପନିପରିବା ମଧ୍ୟ ଆମର ଯେଉଁ ଖାଉଛୁ ଜହ୍ନି ଝୁଡ଼ଙ୍ଗ ବାଇଗଣ ଶିମ୍ବ ଭେଣ୍ଡି ଅମୃତଭଣ୍ଡା ଲାଉ ବୋଇତ କଖାରୁ ପାଣି କଖାରୁ କନ୍ଦମୂଳ ଆଦି ଯାହା ଏଗୁଡ଼ିକ ମଧ୍ୟ ମଧୁର ରସ ବିଶିଷ୍ଟ। କିନ୍ତୁ ଆମକୁ କିଛି ଅମ୍ଳ ପଦାର୍ଥ ବା ସାଇଟ୍ରସ୍ ଫ୍ରୁଟ୍ ଅଳ୍ପ ମାତ୍ରାରେ ଖାଇବା ଦରକାର, ଯେଉଁଥିରେ ଲେମ୍ବୁ କମଳା ଲେମ୍ବୁ ତେନ୍ତୁଳି ଦହି ଓ କରମଙ୍ଗା ବିଲାତି ବାଇଗଣ ଭଳି ପଦାର୍ଥ ରହିଛି ତାକୁ ଅଳ୍ପ ମାତ୍ରାରେ ଖାଇବା ଦରକାର। ଲୁଣ ଆହୁରି କମ୍ ଖାଇବା ଦରକାର, ଯେଉଁଥିରେ କି ଆମେ ଆୟୋଡିନ୍ ମିଶା ଲୁଣ ବା ରଗଡ଼ା ଲୁଣ ବା ସୈନ୍ଧବ ଲୁଣ ବା କଳା ଲୁଣ ସେବନ କରିପାରିବା। ଆଉ କଟୁ ବା ରାଗ ଜିନିଷ ଅଳ୍ପ ଖାଇବା ଦରକାର, ଯେଉଁଥିରେ ଆମର ଲଙ୍କା ମରିଚ ଗୋଲମରିଚ ପିପଳି ଆଦିର ପ୍ରୟୋଗ ରହିଛି। ଆଉ ପିତା ମଧ୍ୟ ସମୟ ସମୟରେ ଖାଇବା ଦରକାର, ଯେମିତି ଆମର କଲରା ହେଉ ନିମ୍ବ ପତ୍ର ହେଉ ଏକୁ ସମୟ ସମୟରେ ଖାଇଲେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ଦେହକୁ ବିଭିନ୍ନ ରାସାୟନିକ ତତ୍ତ୍ୱ ମଧ୍ୟ ଆସିଥାଏ ଯେଉଁଟା ରୋଗରୁ ରକ୍ଷା କରେ। ଏବଂ କିଛି କଷା ଫଳ ଯେମିତି ଗୁଆଁର ହେଉ କଇଥ ହେଉ କାଙ୍କଡ଼ ହେଉ ଏଭଳି କଷା ଫଳ ମଧ୍ୟ କିଛି କିଛି ଖାଇବା ଦରକାର। ଏମିତି ଯଦି 6 ରସକୁ ମିଶାଇକି ଆମେ ଖାଦ୍ୟ ଖାଇବା ତାହେଲେ ଆମ ଦେହକୁ ପୁଷ୍ଟିସାର ଜୀବସାର ଏବଂ ଅନ୍ୟାନ୍ୟ ଦରକାରୀ ରାସାୟନିକ ତତ୍ତ୍ୱ ମିଳିପାରିବ, ପୋଷଣ ମିଳିପାରିବ। ଏହା ସହିତ ଆମର କୃମି ଦୂରେଇକି ରହିବା ଦରକାର ପିଲାମାନଙ୍କର ବିଶେଷ କରିକି, ଏବଂ ହଜମ ଠିକ୍ ହେବା ଦରକାର, ତାହେଲେ ମଧ୍ୟ ପୋଷଣ ଠିକ୍ ହେବ। ଏଇ ଦୁଇଟା ପ୍ରତି ଧ୍ୟାନ ଦେବା ଦରକାର। ଏବଂ ମସଲା ଭିତରେ ହଳଦୀ ଡାଳଚିନି ଅଳେଇଚ ଜିରା ଜୁଆଣୀ ହିଙ୍ଗୁ ଆଦି ମସଲା ମଧ୍ୟ ଠିକ୍ ମାତ୍ରାରେ ବିଭିନ୍ନ ସବ୍ଜି ସହିତ ମିଶାଇକି ଖାଇବା ଦରକାର। ତେଣୁ ଆମେ ଗାଁ ଗହଳିରେ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଶାଗ ମାଛ ଅଣ୍ଡା ବା ପନିପରିବା ମିଶାଇକି ଏକ ସନ୍ତୁଳିତ ଆହାର ଯଦି ସେବନ କରିବା ତାହେଲେ ଆମେ କୁପୋଷଣରୁ ବଞ୍ଚିପାରିବା ଏବଂ କୁପୋଷଣ ଜନିତ ରୋଗମାନଙ୍କରୁ ରକ୍ଷା ପାଇପାରିବା।
1: ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଲେ ଡାକ୍ତର ମଦନ ମୋହନ ପାଢ଼ୀ। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3-ଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଶ୍ଚିମବଙ୍ଗରେ ଆଜି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ଅଧିକାରୀ ରାଜ୍ୟ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କୋଲକାତାଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ବହୁ ପ୍ରସ୍ତାବ ଆସିଥିଲା। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟରେ ଟିଏମ୍ସିର 15 ବର୍ଷ ଶାସନର ଅବସାନ ପରେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ

ଐତିହାସିକ ବିଜୟ ହାସଲ କରିଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ସହରରେ ଅବସ୍ଥିତ। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମରେ ବିଜୟ ଉତ୍ସବ ପାଳନ କରାଯାଇଛି। ତାମିଲନାଡୁରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଆଇୟୁଏମ୍ଏଲ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଆଇୟୁଏମ୍ଏଲ୍ର ମୁଖ୍ୟ ପ୍ରଫେସର ଖାଦର ମୟଦିନ କହିଛନ୍ତି ତାଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପାଇଁ ସମ୍ମତିପତ୍ର ପ୍ରଦାନ କରିନାହିଁ। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତୁରନ୍ତ ସାମ୍ବିଧାନିକ ବ୍ୟବସ୍ଥା ଆରମ୍ଭ କରିବା ଲାଗି କହିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କର ତାଲିକା ପ୍ରକାଶ ପାଇଥିବାରୁ ସରକାର ଗଠନ ସମୟର ଆବଶ୍ୟକତା ରହିଛି ଏବଂ ଏହା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ବୋଲି ଷ୍ଟାଲିନ୍ କହିଛନ୍ତି। ସରକାର ଗଠନରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ରାଜ୍ୟପାଳଙ୍କୁ ଏ ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମାରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଗତକାଲି ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ପର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ କହିଛନ୍ତି ଏହି ଯୁଦ୍ଧବିରତି ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଆକ୍ରମଣକୁ ରଦ୍ଦ କରାଯାଇଛି। ସ୍ଥାୟୀ ଭାବେ ଯୁଦ୍ଧ ସମାପ୍ତ କରିବା ଲାଗି ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ଼ ସଂଘର୍ଷ ବୋଲି ସେ କହିଛନ୍ତି। ଇରାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏଥିରେ ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବ ରହିଛି। ଏହା ହେଉଛି ନିଜ ମାମଲାରେ ଆମେରିକାର ହସ୍ତକ୍ଷେପ ବୋଲି ଇରାନ କହିଛି। ଆମେରିକା ବାହାରିନ୍ ସାଉଦି ଆରବ ୟୁଏଇ କୁଏତ ଏବଂ କାତାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସୁଗମ କରିବାର ଉଦ୍ଦେଶ୍ୟ ରହିଛି। ଆମେରିକା ଇରାନ ଉପରେ ବାଣିଜ୍ୟିକ ଜଳମାର୍ଗ ଅବରୋଧ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଦୋଷାରୋପ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁଏନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ନେତା ଭାରତ ଗୁଏନା ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଜୟଶଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗୁଏନାର କାରିଭେନ୍ଠାରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଫ୍ରାଙ୍କ ଆନ୍ଥୋନିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଜାମାଇକା ଯାଇଥିଲେ। ଏହାପରେ ସୁରିନାମ ଗସ୍ତ କରିବା ସହ ଅନ୍ତିମ ପର୍ଯ୍ୟାୟରେ ତ୍ରିନିଦାଦ ଏବଂ ଟବାକୋ ଯିବେ। ଚିଲିର ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ଫିରେସ୍ ମାକେନା ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ 15 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସୋମବାର ଆସୋଚାମ୍ ଏବଂ ଭାରତୀୟ ଖାଦ୍ୟ ଆମଦାନୀ ଫୋରମ ଦ୍ୱାରା ଆୟୋଜିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମଙ୍ଗଳବାର ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସିଆଇଆଇ ବ୍ୟବସାୟିକ ସମ୍ମିଳନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେବେ। ଶ୍ରୀ ଫ୍ରାନ୍ସିସ୍କୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ଚିଲି ବ୍ୟବସାୟିକ ପ୍ରତିନିଧି ଦଳର ମିଳିତ ବୈଠକରେ

0: ଶ୍ରୀ ଫ୍ରାନ୍ସିସ୍କୁ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଡକ୍ଟର ରାମମୂର୍ତ୍ତି ଶ୍ରୀଧରଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଧାମରାସ୍ଥିତ କ୍ଷେପଣାସ୍ତ୍ରୀୟ ଘାଟିରୁ ଟେକ୍ନିକାଲ୍ ଆଡ୍ଭାନ୍ସ ରେଞ୍ଜ ଆଗ୍ୟୁମେଣ୍ଟେସନ୍ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5000 kilometer ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 17 meter ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 wicket ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 143 runs ପିଛା କରି କୋଲକାତା ନାଇଟ୍ ରାଇଡର୍ସ 14 over 2 balls 2 wickets ହରାଇ 147 runs କରିବାକୁ ସମର୍ଥ ହୋଇଥିଲା। ଫିନ୍ ଆଲେନ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। କୋଲକାତା ନାଇଟ୍ ରାଇଡର୍ସ ଏହା ହେଉଛି ଚତୁର୍ଥ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 overs 8 wickets ହରାଇ 142 runs ସଂଗ୍ରହ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଙ୍କୁଲ ରୟ ଏବଂ କାର୍ତ୍ତିକ ତ୍ୟାଗୀ 2 lakh ୱିକେଟ୍ ନେଇଥିବାବେଳେ ବୈଭବ ଆରୋରା, ସୁନୀଲ ନାରିନେ ଏବଂ କ୍ୟାମେରନ୍ ଗ୍ରୀନ୍ 1 lakh ୱିକେଟ୍ ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ରାତି 7:30 ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 days ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକେଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3-day ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 wicket ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ପ୍ରଚାର କଲୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
2: ବାରିକ ଫାର୍ମ ଫ୍ରେଶ, ଏଠାରେ ସମସ୍ତ ପ୍ରକାର ତାଜା ଅଧିକ ମୂଲ୍ୟଯୁକ୍ତ ପନିପରିବା ଅର୍ଗୁଲା, ବେବିକର୍ଣ୍ଣ, ଟର୍ନିପ୍, ଲେମନ୍ ଗ୍ରାସ୍, ବଟଲଗଡ଼, ଗ୍ରୀନ୍ ଲାଟ୍ୟୁସ୍, ରେଡ୍ ଲାଟ୍ୟୁସ୍ ପକ୍ଷେଇ ଜୈବିକ ଉପାୟରେ ଚାଷ କରାଯାଇ ସୁଲଭ ଦରରେ ବିକ୍ରୟ କରାଯାଏ। ଚାହିଦା ଅନୁଯାୟୀ ବାହାର ରାଜ୍ୟକୁ ମଧ୍ୟ ଯୋଗାଇ ଦିଆଯାଏ। ଆଜି ହିଁ ଯୋଗାଯୋଗ କରନ୍ତୁ ବାରିକ ଫାର୍ମ ଫ୍ରେଶ, ପିପିଲି, ପୁରୀ। ମୋବାଇଲ ନମ୍ବର 9238574297।
1: ବର୍ତ୍ତମାନ ଶୁଣନ୍ତୁ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପ୍ରଗତି ପଥେ ପୁରୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
3: ଶ୍ରୋତାବନ୍ଧୁ, ଯଦି ଏ ଧରାପୃଷ୍ଠରେ ଜ୍ଞାନ ସବୁଠାରୁ ମୂଲ୍ୟବାନ ପଦାର୍ଥ ହୁଏ, ତେବେ ଜ୍ଞାନର ମୁଖ୍ୟ ଉତ୍ସ ହେଉଛି ପୁସ୍ତକ ଓ ପାଠାଗାର ଜ୍ଞାନ ଆହରଣର ପବିତ୍ରତମ ସ୍ଥାନ। ତେବେ ଶ୍ରୀକ୍ଷେତ୍ର ପୁରୀ ଜଗତ ପ୍ରସିଦ୍ଧ ଧାମ ଏବଂ ଓଡ଼ିଆ ସଂସ୍କୃତିର ହୃଦୟ କେନ୍ଦ୍ର ଭାବେ ପରିଚିତ। ଏଠାକାର ପାଠାଗାରମାନଙ୍କର ଗୁରୁତ୍ୱ ବହୁତ ପ୍ରମାଣରେ ଦେଖାଯାଏ, କାରଣ ସେମାନେ କେବଳ ପଠନ ଓ ଶିକ୍ଷାର କେନ୍ଦ୍ର ନୁହନ୍ତି, ବରଂ ସଂସ୍କୃତି, ଧର୍ମ ଓ ଇତିହାସ ସଂରକ୍ଷଣର ମୂଳ ମଞ୍ଚ ଭାବେ କାମ କରିଥାନ୍ତି। ଏହି ପାଠାଗାରମାନେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଗ୍ରନ୍ଥ ପୁରାତନ ଶ୍ରୁତି ସ୍ମୃତି ଓ ଧର୍ମ ସାଂସ୍କୃତିକ ସାହିତ୍ୟ।

0: ସାହିତ୍ୟ ରକ୍ଷା କରି ଶ୍ରୀକ୍ଷେତ୍ରର ଐତିହ୍ୟକୁ ଜୀବନ୍ତ କରି ରଖିଛନ୍ତି। ତା ସହିତ ପାଠାଗାରମାନେ ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ସାହିତ୍ୟ ଓ ସ୍ଥାନୀୟ ଇତିହାସ ସମ୍ପର୍କରେ ମଧ୍ୟ ଜ୍ଞାନ ପ୍ରଦାନ କରିବାରେ, ସାଂସ୍କୃତିକ ସଚେତନତା ପ୍ରସାର କରିବାରେ ସମର୍ଥ ଅଟନ୍ତି। ବର୍ତ୍ତମାନ ଶ୍ରୀକ୍ଷେତ୍ରରେ ପାଠାଗାରମାନଙ୍କର ସ୍ଥିତି ଏବଂ ତାର ପୁନରୁଦ୍ଧାର ଏବଂ ପରିବର୍ତ୍ତନର ସୂଚନା ନେଇ ଆକାଶବାଣୀର ପ୍ରାଙ୍ଗଣରେ ଉପସ୍ଥିତ ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ମହାଶୟ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ସାର୍ ନମସ୍କାର।
1: ନମସ୍କାର
0: ସାର୍। ପାଠାଗାର କହିଲେ ଆମେ କ'ଣ ବୁଝିବା, ଆଉ ଏହାର ପ୍ରାଥମିକ ଉଦ୍ଦେଶ୍ୟ କ'ଣ ଏ ପାଠାଗାର?
1: ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଜୟ ଜଗନ୍ନାଥ, ନମସ୍କାର। ଆମର ପାଠାଗାରର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତେ ଆମେ ଜାଣିଛନ୍ତି। ଆମ ଜ୍ଞାନର, ଯାହା ପ୍ରଥମରୁ ଆପଣ କହିଲେ, ଜ୍ଞାନର ବିକିରଣ, ଜ୍ଞାନ ସଂରକ୍ଷଣ ଏବଂ ଜ୍ଞାନର ଆହୁରି କେମିତି ଆମେ ରୁଦ୍ଧିମନ୍ତ କରିପାରିବା, ତାକୁ ଆଖି ଆଗରେ ରଖି ପାଠାଗାରର ସୃଷ୍ଟି ହୋଇଥିଲା। ଏଇଟା ଅନାଦି ଅନନ୍ତ କାଳରୁ ଚାଲିଛି ଯେ ଶିଖିବାର ଧାରାଟା କେତେବେଳେ ବନ୍ଦ ହୁଏ ନାହିଁ, କିନ୍ତୁ ତାକୁ ଗୋଟେ କନ୍ସୋଲିଡେଟେଡ୍ ୱେରେ, ଅର୍ଥାତ୍ ବିଭିନ୍ନ ପ୍ରକାର ପୁସ୍ତକକୁ, ବିଭିନ୍ନ ପ୍ରକାର ଜ୍ଞାନକୁ ଗୋଟିଏ ଜାଗାରେ ବାନ୍ଧି ରଖିବାର ଯେଉଁ କାର୍ଯ୍ୟ ରହୁଛି, ସେଇଟା ହେଉଛି ପାଠାଗାରର ଉତ୍ପତ୍ତିର ଲକ୍ଷ୍ୟ ଥିଲା। ଆମେ ଆମର ଯେଉଁ ପାଠାଗାରମାନ ସବୁ ରହିଛି, ଆପଣ ଦେଖୁଥିବେ ବିଭିନ୍ନ ପ୍ରକାର ପୁସ୍ତକ ତା ଦେହରେ ଆମେ ପାଇବୁ। ସେଥିରେ ଆଧ୍ୟାତ୍ମିକ ପାଇବା, କିଛି ଚରିତ୍ର ଗଠନର ପୁସ୍ତକ ପାଇବା, ଗଳ୍ପ ଉପନ୍ୟାସ ପାଇବା, ବିଭିନ୍ନ ଭାଷାର ମଧ୍ୟ ପୁସ୍ତକ ଗୁଡ଼ିକ ରହୁଛି। ସେଗୁଡ଼ିକ ମଧ୍ୟ ଆମେ ତାକୁ ବିଭିନ୍ନ ଉପାୟରେ ପଢ଼ିବା ପାଇଁକା ପାଠକମାନଙ୍କ ନିକଟରେ ଉପଲବ୍ଧ କରିଥାଉ। ଆଉ ଆପଣ ଜାଣି ଖୁସି ହେବେ, ପୁରୀ ଜିଲ୍ଲାରେ ପ୍ରାୟ ଶତାଧିକ ଲାଇବ୍ରେରୀ ରହିଛି, ପବ୍ଲିକ ଲାଇବ୍ରେରୀ ରହିଛି, ବିଭିନ୍ନ ସରକାରୀ ଭାବରେ, ବେସରକାରୀ ଭାବରେ ମଧ୍ୟ ଲାଇବ୍ରେରୀ ରହିଛି, ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ କରାଯାଇଛି। ସେଥିରୁ 45 ଲାଇବ୍ରେରୀକୁ ରାଜା ରାମମୋହନ ରାୟଙ୍କର ଯେଉଁ ଆମର ଅଛି ପୁସ୍ତକ ଗୁଡ଼ିକ, ସେଗୁଡ଼ିକ ମଧ୍ୟ ପ୍ରଦାନର ବ୍ୟବସ୍ଥା କରାଯାଇଥାଏ ବାର୍ଷିକ ଭାବରେ, ଯାହାଫଳରେ ରିଡରମାନେ ବା ପାଠକମାନେ ପଢ଼ିବାର ସୁଯୋଗ ଲାଭ କରିଥାନ୍ତି।
0: ତେବେ ଶ୍ରୀକ୍ଷେତ୍ରରେ ପାଠାଗାର ବ୍ୟବସ୍ଥା ବହୁତ ପୁରାତନ ଦେଖାଯାଇଛି। ଯେଉଁ ସବୁ ଧର୍ମଗୁରୁମାନେ ଆସିଛନ୍ତି, ପର୍ଯ୍ୟଟକମାନେ ଆସିଛନ୍ତି, ସେମାନେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ବା ଓଡ଼ିଆ ଭାଷା ସଂସ୍କୃତି ସମ୍ପର୍କରେ ଜ୍ଞାନ ସେହି ପାଠାଗାରମାନଙ୍କରୁ, ସେହି ପୁସ୍ତକ ମାଧ୍ୟମରୁ ସେ ଆହରଣ କରିଛନ୍ତି। ତାର ଭିତରେ ଗୋଟିଏ ଉଦାହରଣ ଆମେ ରଘୁନନ୍ଦନ ପାଠାଗାର କହିପାରିବା। ସେଇ ଯେଉଁ ପାଠାଗାରମାନେ ଅତୀତରେ କେମିତି ଥିଲେ ଆଉ ସେମାନେ କିଭଳି ଭାବରେ ଜ୍ଞାନକୁ ରୁଦ୍ଧିମନ୍ତ କରିଛନ୍ତି, ସେ ସମ୍ପର୍କରେ ଟିକେ ଜ୍ଞାନ ଦେବେ।
1: ଶ୍ରୀକ୍ଷେତ୍ରରେ ଅନେକ ଲାଇବ୍ରେରୀ ରହିଛି ଏବଂ ପୁରୀ ଜିଲ୍ଲାରେ ମଧ୍ୟ ରହିଛି। ତେବେ ରଘୁନନ୍ଦନ ଲାଇବ୍ରେରୀ ପୁରୀରେ ଯେଉଁଟା ଥିଲା ପ୍ରାଚୀନ ଲାଇବ୍ରେରୀ ଏବଂ ବହୁତ ଗୁଡ଼ିଏ ଆଧ୍ୟାତ୍ମିକତା ପୁସ୍ତକ ସମ୍ବଳିତ ଲାଇବ୍ରେରୀଟିଏ। ଆମର ପରିକ୍ରମା ପ୍ରକଳ୍ପ ସମୟରେ ଆପଣମାନେ ସମସ୍ତେ ଆମେ ଜାଣିଛନ୍ତି, ସେ ଲାଇବ୍ରେରୀଟିକୁ ଭାଙ୍ଗିବା ପାଇଁ ପଡ଼ିଲା, ତାକୁ ସ୍ଥାନାନ୍ତର କରିବା ପାଇଁ ପଡ଼ିଲା, ଏବଂ ବର୍ତ୍ତମାନ ସେ ବହିଗୁଡ଼ିକୁ ସଂରକ୍ଷିତ ରଖାଯାଇଛି, ତାକୁ ପୁନଃସ୍ଥାପନ କରାଯାଇପାରି ନାହିଁ। ବର୍ତ୍ତମାନ ତାକୁ ନେଇ ସମସ୍ତେ ଯଦିଓ ଚିନ୍ତିତ ରହିଛନ୍ତି, ବ୍ୟସ୍ତ ରହିଛନ୍ତି, କିନ୍ତୁ ଗୋଟେ ବଡ଼ ଖୁସିର କଥା ଯେ ତାକୁ ନେଇ ସରକାରଙ୍କ ତରଫରୁ ମଧ୍ୟ ଗୋଟିଏ ଇ ଲାଇବ୍ରେରୀର, ଡିଜିଟାଲ ଲାଇବ୍ରେରୀର ମଧ୍ୟ ଗୋଟେ ପରିକଳ୍ପନା କରାଯାଇଛି। ମାନ୍ୟବର ମନ୍ତ୍ରୀ ଘୋଷଣା କରିଛନ୍ତି ସେ ସମ୍ପର୍କରେ, ଏବଂ ଖୁବ୍ ଶୀଘ୍ର ମଧ୍ୟ ଏହାକୁ କାର୍ଯ୍ୟକାରୀ ହେବ ବୋଲି ସମସ୍ତେ ଆମେ ଆଶା ରଖିଛନ୍ତି। ଏହାଦ୍ୱାରା କ'ଣ ହେବ, ବାହାରୁ ଯେଉଁମାନେ ଆସୁଛନ୍ତି, ଦେଶ ବିଦେଶରୁ ଆସୁଛନ୍ତି, ସେମାନେ ମଧ୍ୟ ମହାପ୍ରଭୁଙ୍କର ବିଭିନ୍ନ ଲୀଳା ସମ୍ପର୍କରେ, ବିଭିନ୍ନ ଆଧ୍ୟାତ୍ମିକତା ସମ୍ପର୍କରେ ଜାଣିବାର ସୂଚନା ପାଇବେ। ତତ୍ସହିତ ଆମର ସଂସ୍କୃତି ୟୁନିଭର୍ସିଟି ବା ଯେଉଁଟା ଆମର ରହିଛି ଶ୍ରୀଜଗନ୍ନାଥ ସଂସ୍କୃତି ୟୁନିଭର୍ସିଟିରେ ମଧ୍ୟ ଗୋଟିଏ ବଡ଼ ଲାଇବ୍ରେରୀ ରହିଛି। ସେଠି ମଧ୍ୟ ଜଗନ୍ନାଥ ତତ୍ତ୍ୱ ଉପରେ ବିଭିନ୍ନ ପୁସ୍ତକ ମଧ୍ୟ ଉପଲବ୍ଧ ରହିଛି। ଆମର ସେମିତି ଡିଷ୍ଟ୍ରିକ୍ଟ ଲାଇବ୍ରେରୀ ରହିଛି, ଯେଉଁଟା ଜିଲ୍ଲା ପାଠାଗାର ବୋଲି କୁହାଯାଉଛି, ସେଥିରେ ମଧ୍ୟ ବହୁତ ଗୁଡ଼ିଏ ପୁସ୍ତକ ଉପଲବ୍ଧ ରହିଛି। ଏବଂ ଜିଲ୍ଲା ପାଠାଗାରର ସ୍ଥିତି ଯଦି କୁହାଯିବ, ଆମର ସମସ୍ତେ ଆମେ ଜାଣିଛନ୍ତି ଜିଲ୍ଲା ସ୍କୁଲ ସମ୍ମୁଖରେ ଜିଲ୍ଲା ପାଠାଗାରର ଲାଇବ୍ରେରୀଟି ଅବସ୍ଥିତ ଅଛି, କିନ୍ତୁ ତା ପାଇଁ ଗୋଟେ 100 ସିଟେଡ୍ ଗୋଟିଏ ଇ ଲାଇବ୍ରେରୀର ପରିକଳ୍ପନା କରି କାର୍ଯ୍ୟ ଅଲରେଡ଼ି ଆରମ୍ଭ ହୋଇସାରିଛି, ଶେଷ ପର୍ଯ୍ୟାୟରେ ରହିଛି ଆମର ସଂସ୍କୃତି ଭବନରେ। ସେଇଟା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ସେଥିରେ ମଧ୍ୟ ପାଠକମାନେ ତାର ସୁବିଧା ପାଇବେ। ମୋଟ ଉପରେ ଯେଉଁ ଜ୍ଞାନର ବିକିରଣ ବା ଜ୍ଞାନର ଆହରଣ ପାଇଁ ଏ ସବୁ ବ୍ୟବସ୍ଥା ସରକାରଙ୍କ ତରଫରୁ ଏବଂ ପ୍ରଶାସନ ତରଫରୁ କରାଯାଉଛି।
0: ଯେମିତି ଆପଣ କହିଲେ ରଘୁନନ୍ଦନ ଲାଇବ୍ରେରୀର ପୁନରୁଦ୍ଧାର ତ କରାଯିବ, ପୁରୀ ଡିଷ୍ଟ୍ରିକ୍ଟ ଲାଇବ୍ରେରୀ ଯେଉଁଟା ଟିକେ ସଙ୍କୁଚିତ ହୋଇଯାଉଛି, କାରଣ ଆବଶ୍ୟକତା ଅନୁସାରେ ପିଲାମାନେ ଟିକେ ସୁବିଧା ପାଇପାରୁନାହାନ୍ତି, ସେଥିପାଇଁ ତାର ବି ବିକାଶ ହେବ, ତାର ବି ସଂଖ୍ୟା ବୃଦ୍ଧି ହେବ। ତେବେ ସରକାରଙ୍କ ସ୍ତରରେ ତା ଛଡ଼ା ଆଉ କେଉଁ କେଉଁ ସ୍ଥାନରେ ସବୁ ପୁରୀ ଜିଲ୍ଲାରେ ଅଛି, ସେ ସମ୍ପର୍କରେ ଟିକେ ଜ୍ଞାନ ଦେବେ?
1: ମୁଁ ଯାହା ପ୍ରଥମରୁ କହିଲି, ଆମର ଡିଷ୍ଟ୍ରିକ୍ଟ ଲାଇବ୍ରେରୀ ଅଛି ସଂସ୍କୃତି ବିଭାଗ ପକ୍ଷରୁ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଗୋଟିଏ ଡିଷ୍ଟ୍ରିକ୍ଟ ଲାଇବ୍ରେରୀ ଅଛି ପ୍ରତ୍ୟେକ ଜିଲ୍ଲାରେ ପ୍ରାୟ ରହିଛି। ତତ୍ସହିତ ଆମର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଲାଇବ୍ରେରୀ ରହିଛି। ଆମର ଯେଉଁ ଟାଉନ୍ ହଲ୍ ପାଖରେ ଆମର ରହିଛି ଡିଷ୍ଟ୍ରିକ୍ଟ ଲାଇବ୍ରେରୀର ଯେଉଁ ସୂଚନା ଲୋକସମ୍ପର୍କ ବିଭାଗର, ତତ୍ସହିତ ଆମର ବିଭିନ୍ନ ସ୍ଥାନରେ ମଧ୍ୟ ଆମର ଯେଉଁ ଗ୍ରାମମାନଙ୍କରେ, ବିଭିନ୍ନ ପଞ୍ଚାୟତମାନଙ୍କରେ, ଏସବୁ ଗୁଡ଼ିକରେ ଲାଇବ୍ରେରୀ ମଧ୍ୟ ରହିଛି। ବିଭିନ୍ନ ଅନୁଷ୍ଠାନମାନେ ସେମାନେ ତାଙ୍କର କରୁଛନ୍ତି, ମୁଁ ଯାହା କହିଲି 45 ଅନୁଷ୍ଠାନ ଆମର ଏଥିରେ ରେଜିଷ୍ଟ୍ରିଭୁକ୍ତ ହୋଇଛନ୍ତି, ଅର୍ଥାତ୍ ପଞ୍ଜୀକୃତ ରହିଛନ୍ତି, ଯେଉଁମାନେ ବର୍ଷକୁ ବର୍ଷ

0: ମାନେ ପାଉଛନ୍ତି ରାଜା ରାମମୋହନ ଲାଇବ୍ରେରୀରୁ ବହି ଗୁଡ଼ିକ, ଯାହାକୁ ସଂସ୍କୃତି ବିଭାଗ ତରଫରୁ ଯୋଗାଇ ଦିଆଯାଏ ଏବଂ ସେମାନଙ୍କୁ ଆମେ ତାଙ୍କୁ ପ୍ରପର ରିସିପ୍ଟ ରଖିକିରି ସେମାନଙ୍କୁ ଦିଆଯାଏ, ସେମାନେ ତାଙ୍କର ପାଠକ ମାନଙ୍କ ପାଇଁ ଉପଲବ୍ଧ କରାନ୍ତି। ତତ୍ସହିତ ଆମର ରାଜ୍ୟ ସ୍ତରର ମଧ୍ୟ ଆମର ଭୁବନେଶ୍ୱରରେ ବହୁତ ଗୁଡ଼ିଏ ଲାଇବ୍ରେରୀ ଅଛି, ହରେକୃଷ୍ଣ ଲାଇବ୍ରେରୀ ହଉ ବା ଅନ୍ୟାନ୍ୟ ଯୋଉ ଲାଇବ୍ରେରୀ ଗୁଡ଼ିକ ହଉଛି, ସେମାନେ ମଧ୍ୟ ସେଇ ଜ୍ଞାନବୃଦ୍ଧିରେ ସାହାଯ୍ୟ କରିଥାନ୍ତି। ଆପଣ ଆମେ ସମସ୍ତେ ଜାଣିଛନ୍ତି ଯେ କୋଲକାତାର ନ୍ୟାସନାଲ ଲାଇବ୍ରେରୀଟା ହଉଛି ସବୁଠୁ ବଡ଼ ଲାଇବ୍ରେରୀ ଭାରତବର୍ଷର। ତାହା ସତ୍ତ୍ୱେ ଆମେ ବିଭିନ୍ନ ସ୍ଥାନରେ ଯୋଉ ଯୋଉ ଲାଇବ୍ରେରୀ ସବୁ ରହିଛି, ଏମିତିକି ନିଜ ଘରେ ମଧ୍ୟ ବ୍ୟକ୍ତିଗତ ଉଦ୍ୟମରେ ମଧ୍ୟ ଅନେକ ଲାଇବ୍ରେରୀ କରିଛନ୍ତି। ଆପଣମାନେ ଶୁଣିଥିବେ ଦାସୀ ଆଉଜା ବୋଲି ଜଣେ ନୟାଗଡ଼ର, ଯିଏକି ଯୋଉଠିକି ଯାଆନ୍ତି ସେ ଗୋଟେ ପୁସ୍ତକ ସଂଗ୍ରହ କରିବାର ଗୋଟେ ଲାଳସା ଥାଏ, ସିଏ କ'ଣ କିଛି ନେଇକିରି ଗଲେ, ସିଏ ଚାଲିଯିବା ସଂସାରରୁ ବହୁତ ବର୍ଷ ହେଲାଣି। ତା ସତ୍ତ୍ୱେ ବି ଦାସୀ ଆଉଜାଙ୍କ ନାଁରେ ସେ ଲାଇବ୍ରେରୀ ଯୋଉ ସ୍ଥାନିତ ହେଇଛି, ତାଙ୍କର ଯୋଉ ଏତେ ଅଧିକ ଭାବରେ ପଢ଼ି ନଥିଲେ କିନ୍ତୁ ଯେତିକି ପାଠ ପ୍ରତି ତାଙ୍କର ସମର୍ପିତ ଭାବ ଥିଲା ପୁସ୍ତକ ସଂଗ୍ରହର, ଆଜି ସବୁ ପିଲା ସେଠାରେ ଉପକୃତ ହେଉଛନ୍ତି। ତେଣୁ ଆମେ ଆଶା କରିବା ପ୍ରତ୍ୟେକ ବ୍ୟକ୍ତି ପାଖରେ ଗୋଟେ ଲାଳସା ରହୁ, ସିଏ ଯେତେ ବଡ଼ ହଉ ବା ଯେତେ ଛୋଟ ହଉ, ସେ ଗୋଟେ ଛୋଟ ଲାଇବ୍ରେରୀଟିଏ ମଧ୍ୟ ତା ଘରେ କରିକିରି ସେ ଅନ୍ୟ ପିଢ଼ି ପ୍ରତି ଗୋଟେ ଉତ୍ତରଦାୟୀ ଭାବରେ କାର୍ଯ୍ୟ କରିପାରିବ।
1: ନିଶ୍ଚୟ, ଯେମିତି ଆପଣ କହିଲେ ଗାଁରେ ଯଦି ବ୍ୟକ୍ତିବିଶେଷ ସ୍ତରରେ ଏଭଳି କରାଯାଇପାରୁଛି, ତେବେ ଘରେ ଘରେ ମଧ୍ୟ ବାପା ମା ମାନେ ମଧ୍ୟ ବହି କଲେକ୍ସନ୍ କରି ଘରେ ଗୋଟେ ଗୋଟେ ମିନି ଲାଇବ୍ରେରୀ କରିପାରିବେ। ଆହୁରି ଗୋଟିଏ ଜିନିଷ ହେଉଛି, ପିଲାମାନେ 3-4 ବର୍ଷ ହେବା ପରେ ସେମାନେ ସ୍କୁଲ ମନସ୍କ ହେଉଛନ୍ତି, ବିଦ୍ୟାଳୟ ମନସ୍କ, ତେବେ ସ୍କୁଲ ମାନଙ୍କରେ ପୁସ୍ତକ ମାନଙ୍କର ଆଭେଲେବିଲିଟି ଏବଂ ଗୋଟେ ସ୍ପେଶାଲ ଗୋଟେ ରୁମ୍ ଲାଇବ୍ରେରୀ ପାଇଁ ବା ପାଠାଗାର ପାଇଁ ଏବଂ ସେଠି ତାଙ୍କ ପାଇଁକା ଉଦ୍ଦିଷ୍ଟ ପୁସ୍ତକ ଆଭେଲେବିଲିଟି ପାଇଁ ସରକାରଙ୍କ ତରଫରୁ କିଛି କ'ଣ କିଛି ବ୍ୟବସ୍ଥା କରାଯାଉଛି ଏବେ?
0: ହଁ, ଆପଣ ଏକଥା ମଧ୍ୟ ଜାଣିଥିବେ, ଆମେ ବି ଯେତେବେଳେ ପିଲାବେଳେ ପାଠ ପଢ଼ୁଥିଲୁ ଲାଇବ୍ରେରୀ ପ୍ରତ୍ୟେକ ସ୍କୁଲ ମାନଙ୍କରେ ବିଶେଷ କରି ହାଇସ୍କୁଲ ମାନଙ୍କରେ ଏହିସବୁର ବ୍ୟବସ୍ଥା ହୋଇଥାଏ ଏବଂ କଲେଜ ମାନଙ୍କରେ ତ ସମସ୍ତଙ୍କର ପ୍ରାୟ ରହିଛି ଲାଇବ୍ରେରୀ ପୁସ୍ତକ ଆଣନ୍ତି, ସେଗୁଡ଼ା ଟେକ୍ସଟ ବୁକ୍ ଆକାରରେ। ତା ସହିତ ଅନ୍ୟାନ୍ୟ ବହି ମଧ୍ୟ ଆମେ ବିଭିନ୍ନ ଯୋଉ ଶିକ୍ଷଣୀୟ ପୁସ୍ତକ, ମହାପୁରୁଷଙ୍କ ଜୀବନୀ, ଆଧ୍ୟାତ୍ମିକତା ସମ୍ପର୍କିତ ପୁସ୍ତକ, ଏ ପୁସ୍ତକ ଗୁଡ଼ିକ ମଧ୍ୟ ସେଇ ଲାଇବ୍ରେରୀରେ ଉପଲବ୍ଧ କରାଯାଇଥାଏ। ତାହା ସରକାରଙ୍କ ତରଫରୁ ମଧ୍ୟ କିଛି ପୁସ୍ତକ ଆସେ, ତତ୍ସହିତ ସରକାରଙ୍କ ତରଫରୁ କିଛି ଆଲଟମେଣ୍ଟ ଆସିଥାଏ ବିଭିନ୍ନ ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀଙ୍କ ପାଖକୁ, ଜିଲ୍ଲା ସ୍ତରର ବା ବିଭିନ୍ନ କଲେଜ ହାଇସ୍କୁଲ ମାନଙ୍କୁ, ତାଙ୍କର ପାଖରେ ମଧ୍ୟ ଅପସନ୍ ଥାଏ ଯେଉଁ ପୁସ୍ତକ ମେଳା ବା ପୁସ୍ତକ ସଂଗ୍ରହ ପାଇଁକା ଯେଉଁ ଯେଉଁ କମିଟି ରହିଛି ତାରି ମାଧ୍ୟମରେ ସେମାନେ ବହି ଗୁଡ଼ିକୁ ସଂଗ୍ରହ କରିଥାନ୍ତି, ପିଲାଙ୍କର ଆଖି ଆଗେ ରଖି ଏ ଆମ ପିଲାମାନଙ୍କର ଏଇ ବହି ଗୁଡ଼ିକର ଉପଲବ୍ଧ ରହୁଛି ବା ଚାହିଦା ରହୁଛି ତା ମଧ୍ୟ ଦିଆଯାଏ। ଏବଂ ଆମର ଯେଉଁ ପବ୍ଲିକ ଲାଇବ୍ରେରୀ ଗୁଡ଼ିକ ରହିଛି, ଆମର ବିଶେଷ ଭାବରେ ଆସନ୍ତି ୟୁଥ ଅର୍ଥାତ ଯୁବବର୍ଗମାନେ ଆସନ୍ତି, ଯାହାଫଳରେ ସେମାନଙ୍କୁ ଚାହି ସେମାନେ ଯେଭଳି ଭାବରେ ଶିକ୍ଷା ଲାଭ କରିଲା ପରେ କର୍ମସଂସ୍ଥାନକୁ ଯାଇପାରିବେ, ସେଥିପାଇଁ ଆମେ ବିଭିନ୍ନ ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ଗୁଡ଼ିକ ତାକୁ ମଧ୍ୟ ଯୋଗାଇ ଦେଉ। ତତ୍ସହିତ ଆମର ଯେଉଁ ନୋଟିସ୍ ବୋର୍ଡ ଥାଏ, ଆମେ ଟାଇମ୍ ଟୁ ଟାଇମ୍ ଯେଉଁ ସମୟରେ କୌଣସି ରିକ୍ରୁଟମେଣ୍ଟର ପ୍ରୋସେସ୍ ଆସିଥାଏ, ଧରାଯାଉ ଆର୍ମି ମାସ୍ ରିକ୍ରୁଟମେଣ୍ଟ ହୁଏ, ସେଇଭଳି ଅଲଗା ଯେଉଁ OSIS ର ଯେଉଁ ଏକ୍ଜାମ୍ ସବୁ ରହୁଛି ବା ପବ୍ଲିକ ସର୍ଭିସ ଏକ୍ଜାମ୍ ଗୁଡ଼ାକ ରହୁଛି, ତାର ମଧ୍ୟ ଯେଉଁ ଇନଫର୍ମେସନ୍ ଆସେ ଆମେ ନୋଟିସ୍ ବୋର୍ଡରେ ଦେଇଥାଉ, ଯାହାଫଳରେ ଯେଉଁ ପିଲାମାନେ ଆସନ୍ତି ଆମ ଲାଇବ୍ରେରୀକୁ ସେମାନେ ଜାଣନ୍ତି ଏବଂ ଜଣେ ଜାଣିଲେ, ଗୋଟେ କ୍ୟାଣ୍ଡେଲ ଲାଗିଲେ ଯେମିତି ଶହ ଶହ କ୍ୟାଣ୍ଡେଲ ସେଥିରୁ ଲାଗିପାରେ, ସେମିତି ଜଣେ ଜାଣିଲେ ଅନ୍ୟମାନଙ୍କୁ ମଧ୍ୟ ଜଣାଇବାର ବହୁତ ସମ୍ଭାବନା ଥାଏ, ଯାହାଫଳରେ ପିଲାମାନେ ଟିକେ ସଚେତନ ହୁଅନ୍ତି, ପ୍ରିପେୟାର୍ଡ ହୁଅନ୍ତି। ଏ କ୍ଷେତ୍ରରେ ଲାଇବ୍ରେରୀ ଗୁଡ଼ିକର ଭୂମିକା ବହୁତ ମାନେ ଗୁରୁତ୍ୱପୂର୍ଣ୍ଣ ଥାଏ।
1: ନିଶ୍ଚୟ, ତେବେ ଲାଇବ୍ରେରୀ କେବଳ ପାଠ ପଢ଼ିବାର ସ୍ଥାନ ଯେତିକି ନୁହେଁ, ଜ୍ଞାନ ଆହରଣର ସ୍ଥାନ ମଧ୍ୟ, ଏବଂ ଆହୁରି ଗୋଟିଏ ସାର୍ ଯେମିତି କହିଲେ ଯେ ସେଠାରେ ମଧ୍ୟ ଯେଉଁ ସବୁ ନୂଆ ନୂଆ ଭ୍ୟାକେନ୍ସି ବାହାରୁଛି ସରକାରୀ ବା ବେସରକାରୀ ସ୍ତରରେ, ସେଇ ଯେଉଁ ସ୍ଥାନ ହେଉଛି ପ୍ରକୃଷ୍ଟ ସ୍ଥାନ ଯେଉଁଠି ଆମେ ସୂଚନା ଦେଇପାରିବା ଏବଂ ଆମର ଛାତ୍ରଛାତ୍ରୀମାନେ ସେଠୁ ମଧ୍ୟ ସୂଚନା ପ୍ରାପ୍ତ କରିପାରିବେ। ତେବେ ଆଜିକାଲି ଦେଖାଯାଉଛି ଯେ ଆମ ଭାଷାର ପ୍ରଚାର ପ୍ରସାର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ବ୍ୟବହାର କରାଯାଉଛି। ଆପଣ ଯେମିତି କହିଲେ ଇ ଲାଇବ୍ରେରୀ, ଯେମିତି ଗୋଟେ ଓଡ଼ିଆରେ ମଧ୍ୟ ସଠିକ୍ ଭାବରେ ଦେଇପାରୁଛି, ପରପ୍ଲେକ୍ସିଟି ଏମିତି ଅନେକ ଗୁଡ଼ିଏ AI ବାହାରିଲେଣି, ତେଣୁ ତାର ବଢ଼ାବା ପାଇଁ ସରକାରଙ୍କ ସ୍ତରରେ କିଛି ପ୍ରୋତ୍ସାହନ ଦିଆଯାଉଛି କି ସେଭଳି କିଛି ବ୍ୟବସ୍ଥା କରାଯାଉଛି?
0: ଇନଫର୍ମେସନ୍ ଟେକ୍ନୋଲୋଜିର ଯୁଗ, ଆମେ ସମସ୍ତେ ଜାଣିଛନ୍ତି ବୈଷୟିକ ଶିକ୍ଷାକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି ଏବଂ AIର ଗୋଟେ ବଡ଼ ମାଧ୍ୟମ ସୃଷ୍ଟି ହେଉଛି, ତେଣୁ AIର ବ୍ୟାପକ ଆସ୍ତେ ଆସ୍ତେ ପିଲାମାନଙ୍କ ଭିତରେ ପ୍ରଭାବ ପଡ଼ିଲାଣି, ତେଣୁ ଟେକ୍ନୋଲୋଜି ସେହି ଅନୁସାରେ ମଧ୍ୟ ଆମକୁ ପ୍ରସ୍ତୁତ କରିବା ପାଇଁ ପଡ଼ିଲାଣି। ତେବେ ଲାଇବ୍ରେରୀ ଗୁଡ଼ିକ AI ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଯେତିକି ପ୍ରୋସେସ୍ ହେଇଛି ଆମେ ଆଶା ରଖିଛୁ ଆଗକୁ ମଧ୍ୟ ଭବିଷ୍ୟତରେ ମଧ୍ୟ ୟାକୁ ଅଧିକରୁ ଅଧିକ କେମିତି ପରିବ୍ୟାପ୍ତ କରାଯାଇପାରିବ, ଏ କ୍ଷେତ୍ରରେ ମଧ୍ୟ ନୂଆ ନୂଆ ଜ୍ଞାନର ଆହୁରି ପରିକଳ୍ପନା କରାଯାଉଛି। ଏସବୁ ହେବା ସହ ଆମେ ବର୍ତ୍ତମାନ ଯେଉଁ ଯେଉଁ ଲାଇବ୍ରେରୀର ହିସାବରେ ରହିଛନ୍ତି ଯେ ନାଇଁ ଆମେ ଏଇ ଲାଇବ୍ରେରୀ ଗୁଡ଼ିକ ଆମର ଡିପାର୍ଟମେଣ୍ଟର ତରଫରୁ ମଧ୍ୟ ଅନେକ କ୍ଷେତ୍ରରେ ଆମର ଇ ଲାଇବ୍ରେରୀ ପାଇଁ ପଦକ୍ଷେପ ନିଆଯାଇଛି, ତେଣୁ ଇ ଲାଇବ୍ରେରୀ ଗୋଟେ ପ୍ରାଥମିକତା ରହିବ, କାରଣ ସେଇଟା ବହୁତ ଶୀଘ୍ର ବା ବହୁ ସୁବିଧାରେ ମଧ୍ୟ ଆସେସ୍ କରାଯାଇପାରୁଛି। ତାପରେ AIର ବ୍ୟବହାର ପାଇଁ ମଧ୍ୟ ଅନୁରୂପ ଭାବରେ ବ୍ୟବସ୍ଥା କରିବା ପାଇଁ ଚିନ୍ତା କରାଯାଉଛି।
1: ତେବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏବଂ

0: ଆମର ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଇ ଲାଇବ୍ରେରୀ ମାନଙ୍କର ତ ବହୁତ ଗୁରୁତ୍ୱ ରହିଛି, ସେଥିପାଇଁକା କିଛି ବିଶେଷ ଲାଇବ୍ରେରୀ ବା ବିଶେଷ ପ୍ରକାରର ବ୍ୟବସ୍ଥା କିଛି କରାଯାଇଛି କି ଏବେ?
1: ନାଇଁ, ଜଗନ୍ନାଥଙ୍କ ତତ୍ତ୍ୱର ପ୍ରଚାର ପ୍ରସାର ପାଇଁ ସବୁ କ୍ଷେତ୍ରରେ ଉଦ୍ୟମ ରହିଛି। ଆମର ଶ୍ରୀଜଗନ୍ନାଥ ଟେମ୍ପଲ ଆଡମିନିଷ୍ଟ୍ରେସନ ତରଫରୁ ହେଉ ବା ସରକାରଙ୍କ ତରଫରୁ ହେଉ, ବିଭିନ୍ନ କ୍ଷେତ୍ରରେ କରୁଛନ୍ତି। ଏମିତିକି ଅନେକ ବ୍ୟକ୍ତିଗତ ଉଦ୍ୟମରେ ମଧ୍ୟ ସେ ତାକୁ କରିଛନ୍ତି। ଆଉ ଆପଣ ତ ଜାଣିଛନ୍ତି, ଆଧ୍ୟାତ୍ମିକତା କ୍ଷେତ୍ରରେ ଯଦି କୁହାଯିବ, ବିଶ୍ୱବ୍ୟାପୀ ଜଗନ୍ନାଥଙ୍କର ଗୋଟେ ଆଦର ରହିଛି ବା ସେଇଭଳି ଗୋଟେ ଚିନ୍ତାନା ଚେତନା ମଧ୍ୟ ରହିଛି। ଅନେକ ସମୟରେ ଆମେ ସେଇ ଜିନିଷଟାକୁ ନେଇକରି ମଧ୍ୟ ଆମେ ଯେତେବେଳେ ଆଗକୁ ଯାଆନ୍ତି ସେତେବେଳେ ଅନୁଭବ କରନ୍ତି। ଏବଂ ଡିଜିଟାଲ ମୋଡ଼ର ହେଉ ବା ଅନ୍ୟାନ୍ୟ କ୍ଷେତ୍ର ହେଉ, ରିସର୍ଚ୍ଚର ବହୁତ ଗୁଡ଼େ ତା ଦେହରେ ରହିଛି, ସୁଯୋଗ ରହିଛି, ରହିଛି ମଧ୍ୟ, ଅର୍ଥାତ୍ ବହୁତ ଗୁଡ଼ିଏ ପବ୍ଲିକେସନ୍ ମଧ୍ୟ ସେ କ୍ଷେତ୍ରରେ ଆସିସାରିଛି। ତ ଜଗନ୍ନାଥଙ୍କ ତତ୍ତ୍ୱଟାକୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର ଘଟିଛି, ଘଟୁଛି, ଆହୁରି ମଧ୍ୟ ଘଟିବାର ସମ୍ଭାବନା ରହିଛି।
0: ତେବେ ସାର୍, ଦେଖାଯାଇଛି ରୁଚୁ ନରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ହିତା। ସେମିତି ଯଦି ସବୁ ଅଞ୍ଚଳରେ, ଗ୍ରାମରେ, ପ୍ରତ୍ୟେକ ଏରିଆରେ ଯଦି ଗୋଟେ ଗୋଟେ ଲାଇବ୍ରେରୀ ଖୋଲାଯାଆନ୍ତା, ତାହେଲେ ତାହା ମଧ୍ୟ ଆମର ଗୋଟେ ସମାଜକୁ ଶିକ୍ଷିତ କରିବାରେ କେତେ ଦୂର ସମର୍ଥ ବୋଲି ଆପଣ ଭାବୁଛନ୍ତି?
1: ଆପଣ ଜାଣି ଆହୁରି ଖୁସି ହେବେ, ଆମ ଓଡ଼ିଆ ଭାଷା କୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି, ଅର୍ଥାତ୍ ଗୋଟେ କ୍ଲାସିକାଲ ଲାଙ୍ଗୁଏଜ୍ର ସ୍ୱୀକୃତି ମିଳିଛି। ଗୋଟେ ପ୍ରାଚୀନ ଭାଷା ବୋଲି ଭାଷାବିତ୍ମାନେ ଅନୁଭବ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ କମିଟି ଅଛି ସେଇ କମିଟି ମାଧ୍ୟମରେ ତାକୁ ସ୍ୱତନ୍ତ୍ର ପରିଚୟ ମିଳିସାରିଛି। ଆମେ ମଧ୍ୟ ଭାଷା ଭିତ୍ତିରେ ସ୍ୱତନ୍ତ୍ର ହୋଇଥିବା ଗୋଟେ ରାଜ୍ୟ। ଜଗନ୍ନାଥଙ୍କ ତତ୍ତ୍ୱ ଆପଣ ଯେଉଁ ଟିକେ ପୂର୍ବରୁ ଆମେ ଆଲୋଚନା କରିଥିଲେ, ସେଇଟା ଆଜିର ନୁହେଁ। ଆମର ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗି ରହିଛି। ଭାଗବତ ଟୁଙ୍ଗି ମାଧ୍ୟମରେ ଆମେ ଯେତିକି ଭାଗବତର ପ୍ରଚାର ପ୍ରସାର କରୁ, ସମସ୍ତେ ଶୁଣୁଥିବା ବ୍ୟକ୍ତି ଶିକ୍ଷିତ ନ ହୋଇପାରିଥାନ୍ତି, କିନ୍ତୁ ସେମାନେ ଶୁଣି ଅନ୍ତସ୍ଥ ମୁଖସ୍ଥ କରି ଏତେ ପରିମାଣରେ ତାକୁ ଗର୍ଭସ୍ଥ କରିସାରିଥାନ୍ତି। କୌଣସି ଗୋଟେ କାର୍ଯ୍ୟକ୍ରମ ହେଲେ ସିଏ ପାଠ ନ ପଢ଼ିଥିବା ଲୋକଟି ମଧ୍ୟ ଅନର୍ଗଳ ଭାବରେ ଭାଗବତକୁ ଚର୍ଚ୍ଚା କରେ, ବ୍ୟାଖ୍ୟା କରେ, ତାକୁ ଆବୃତ୍ତି କରିପାରେ। ଅର୍ଥାତ୍ ଭାଗବତ ଆମ ସଂସ୍କୃତିର ଗୋଟେ ମୁଖ୍ୟ ଅଙ୍ଗ। ସେଇ ଅଙ୍ଗଟାକୁ ପରିପ୍ରକାଶ କରିବା ପାଇଁ ସରକାରଙ୍କ ତରଫରୁ ପ୍ରତି ଗାଁରେ ଯେଉଁ ଆମର ଭାଗବତ ଟୁଙ୍ଗି ଗୁଡ଼ାକ ପ୍ରାଚୀନ ଭାବରେ ଥିଲା, ତାକୁ ପୁନରୁଦ୍ଧାର ପାଇଁ ମଧ୍ୟ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ଅନେକ ଗାଁରେ ମଧ୍ୟ ପରିକଳ୍ପନା ସିଏ ଗୋଟେ ଲାଇବ୍ରେରୀର ମୋଡ଼ ନେଇଛି, ଅର୍ଥାତ୍ ପ୍ରତ୍ୟେକ ଦିନ ଲୋକ ସନ୍ଧ୍ୟାବେଳେ ଏକତ୍ରିତ ହେବେ, ଭାଗବତ ଶୁଣିବେ, ଭାଗବତ ବିଷୟରେ ଆଲୋଚନା କରିବେ। କହିଲେ ମନୁସ୍ମୃତି ଭଳି କର୍ଣ୍ଣରେ ଯେଉଁମାନେ ଶୁଣିଥିଲେ ତାକୁ ଗୋଟେ ପୁସ୍ତକ ଆକାର ରୂପ ଦିଆଗଲା ବା ଲିଖନ ରୂପର ଦିଆଗଲା। ଏ କ୍ଷେତ୍ରରେ ଆମର ମାଆମାନେ ବିଶେଷ ଭାବରେ ଯେଉଁମାନେ ପ୍ରାଚୀନ ସମୟରେ ଥିଲେ ସେମାନେ ପାଠ ବିଶେଷ ପଢ଼ୁନଥିଲେ, କାରଣ ମହିଳାମାନଙ୍କୁ ପାଠ ପଢ଼ିବାର ସୁଯୋଗ ଟିକେ ସେତେ କମ୍ ଥିଲା। ତା ସତ୍ତ୍ୱେ ବି ସେମାନେ ପିଲାଙ୍କୁ ପାଠ ପଢ଼ି ମଣିଷ କରି ତାକୁ କେମିତି ସମାଜର ଗୋଟେ ମୁଖ୍ୟ ସ୍ରୋତରେ ସାମିଲ କରାଯିବ ସେମାନେ ଉଦ୍ୟମ କରୁଥିଲେ, କିନ୍ତୁ ତାର ବୌଦ୍ଧିକ ଜ୍ଞାନ, ଚେତନାର ଉଦ୍ଗିରଣ, ଇଏ ସବୁ ଭିତରେ ନେଇକରି ଆପଣଙ୍କର ଶିକ୍ଷାଟା ପରିବ୍ୟାପ୍ତ ହୋଇପାରିବ।
0: ଯେମିତି ଗୋଟେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ହଳଧର ନାଗ। ସେ ପାଠ ପଢ଼ି ନାହାନ୍ତି ସ୍କୁଲରେ, କିନ୍ତୁ ଅନେକ ରଚନା କରି ପଦ୍ମଶ୍ରୀ ମଧ୍ୟ ପ୍ରାପ୍ତ କରିପାରିଛନ୍ତି। ତେବେ ପାଠାଗାର ବା ଲାଇବ୍ରେରୀ, ଏହା ଜ୍ଞାନର ଏକ ମୂଳ ଉତ୍ସ। ତାହା ଘରେ ଛୋଟିଆ ଲାଇବ୍ରେରୀରୁ ଆରମ୍ଭ ହୋଇ ନିଧି ଅଜାଙ୍କର ଲାଇବ୍ରେରୀ ହେଉ, ଭାଗବତ ଟୁଙ୍ଗି ମାଧ୍ୟମରେ ହେଉ, ପ୍ରତ୍ୟେକ ଅବସ୍ଥାରେ ଆମେ ଗୋଟେ ଗୋଟେ ପାଠାଗାର କରିପାରିବା, ସମାଜକୁ ଶିକ୍ଷିତ କରିବାର ଗୋଟେ ମାଧ୍ୟମ କରିପାରିବା। ପୁଣି ଆଜିର ଯେଉଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଆମର ଭାଷା, ସଂସ୍କୃତି, ସାହିତ୍ୟ ପରମ୍ପରା, ଏକୁ ମଧ୍ୟ ଆମେ ରୁଦ୍ଧିମନ୍ତ କରିପାରିବା, ସାରା ବିଶ୍ୱବ୍ୟାପୀ କରିପାରିବା। ଏବଂ ଲାଇବ୍ରେରୀ ଖାଲି ଘର ଭିତରେ ନୁହେଁ, ମୋବାଇଲରେ, ଲ୍ୟାପଟପ୍ରେ ଏବଂ ପ୍ରତ୍ୟେକ ଅବସ୍ଥାରେ ମଧ୍ୟ ଆକ୍ସେସିବଲ୍ ହୋଇପାରିବ। ତେବେ ପାଠାଗାର ସମ୍ପର୍କରେ ଆମର ଜିଲ୍ଲାର ଅଧିକାରୀ ଆମ ଗହଣରେ ଉପସ୍ଥିତ ରହି ଆପଣମାନଙ୍କୁ ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଏବଂ ତାଙ୍କର ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ। ନମସ୍କାର ସାର୍।
2: ଆକାଶବାଣୀ ପୁରୀ ଏବେ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ, ଆକାଶବାଣୀ କଟକ କେନ୍ଦ୍ରରୁ।

ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣନ୍ତୁ କେତୋଟି ପଲ୍ଲୀ ଗୀତ। ଶିଳ୍ପୀ ଦିବାକର ମହାନ୍ତି। ଶିଳ୍ପୀ ପଲ୍ଲୀ ଗୀତ ଗାଇଛନ୍ତି ପୁରାତନ ରଚନାରୁ। ସୁର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ପଲ୍ଲୀ ଗୀତ। ସିଦ୍ଧ ସୁବର୍ଣ୍ଣରେ ମଣ୍ଡପ ହୀରା ମାଣିକ କୋଠି, ରାଇ ଦାମୋଦର ଖେଳନ୍ତି ହାତେ କଉଡ଼ି ମୁଠି।

ଶିଳ୍ପୀ ଏଥର ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀ ଗୀତ। ତାଳଚେ ନଡ଼ିଆ ଦୁହେଁ ଉଭା ଏକାଠି, ନଡ଼ିଆ ବୋଲ ଇତାଳ ଯା ଦୂର ହୋଇ।

ହଳଦୀ ବାଟିଲେ ଜଙ୍ଘା ମରଜିଲେ ପଇଡ଼ କାଟିଲେ ସରୁ ଲକ୍ଷେ ଟଙ୍କା ଦେଇ ଦେଉଳେ ବସିଲେ ତୁମ କୋଳେ ଦିନ ସରୁ। ପୁରାତନ ରଚନାରୁ ଶିଳ୍ପୀ ଦିବାକର ମହାନ୍ତି।

ଶେଷ ହେଲା କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲିଗୀତ। ଶିଳ୍ପୀ ଥିଲେ ଦିବାକର ମହାନ୍ତି। ଶିଳ୍ପୀ ପଲ୍ଲିଗୀତ ଗାଇଥିଲେ ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି।

0: ପ୍ରଚାର କଲୁ ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଚିର ସବୁଜ ଆକାଶବାଣୀ କଟକ କେନ୍ଦ୍ରରୁ।
1: କମ ସୁଧରେ ଲୋନ ଦରକାର ତାବି ଆପ୍ରେ ବାହା ଫସିଲା ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
2: RBI କହେ
1: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ।
0: ଶ୍ରୋତା ବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। କାର୍ଯ୍ୟକ୍ରମ ପରିସରକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ।

ତେବେ ଆସନ୍ତୁ ପାଞ୍ଜିରେ ଆଜିର ଦିନ ପାଇଁ କ'ଣ ତଥ୍ୟ ରହିଛି ଜାଣିବା। ଆଜି ମେଷ 26 ଦିନ, ବୈଶାଖ ମାସ, ଶନିବାର, ଇଂରାଜୀ 2026 ମସିହା, ମେ ମାସ 9 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା 5:14:57 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି ସନ୍ଧ୍ୟା 6:11:22। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ମହାପ୍ରଭୁଙ୍କର ପବିତ୍ର ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ତଥା ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ 21 ଘେରା ଚାପ ଖେଳିବେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ, ମଦନ ମୋହନ, ପଞ୍ଚମହାଦେବ। ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣି ବିମାନରେ ବାହାରି

ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରିବେ। ଏହିଦିନ ମହାପ୍ରଭୁଙ୍କର ରଥରେ ଚକ ଅଖଡ଼େରା ନୀତି ସମ୍ପନ୍ନ ହେବାର ବିଧି ମଧ୍ୟ ରହିଛି। ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାକୁ ବିଜେ କରିବେ। ବଡ଼ଦାଣ୍ଡରେ ରଥଖଳାରେ ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ ହେବ। ତେବେ ଆଜିର ଏହି ନୀତି ସମ୍ପନ୍ନ ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆଗକୁ ବଢ଼ିବ। ତେବେ ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆସନ୍ତାକାଲି ସକାଳ 7:55 ଭେଟ ହେବା ଏକ ନୂତନ ଅଧ୍ୟାୟ ସହ। ରହୁଛୁ, ନମସ୍କାର।

ଏବେ ଶୁଣନ୍ତୁ ଏହି ଗୀତଟିକୁ ଆ ଅବ ଲୌଟ ଚଲେ ହିନ୍ଦୀ କଥାଚିତ୍ରରୁ କୁମାର ଶାନୁ ଏବଂ ଅଲକା ୟାଗ୍ନିକଙ୍କ ଦ୍ୱୈତ କଣ୍ଠରେ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ଅମିତ କୁମାର ଏବଂ ମୋନାଲିଙ୍କ ଦ୍ୱୈତ କଣ୍ଠରେ, ଦୁଲ୍ହା ମିଲ୍ ଗୟା ହିନ୍ଦୀ କଥା ଚିତ୍ରରୁ।

ଅରୁନ୍ଧତୀ ଏବଂ ହୈମନ୍ତୀ ଶୁକ୍ଲାଙ୍କ ଦ୍ୱୈତ କଣ୍ଠରେ ଏହି ଗୀତଟିକୁ ଶୁଣନ୍ତୁ, ଜୟୀ ଫୁଲ, ଓଡ଼ିଆ କଥାଚିତ୍ରରୁ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ବିନୋଦ ରାଠୋଡ ଏବଂ ଅଲକା ୟାଗ୍ନିକଙ୍କ ତ୍ୱେତକଣ୍ଠରେ ବାଜିଗର ହିନ୍ଦୀ କଥାଚିତ୍ରରୁ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ବଜରଙ୍ଗୀ ଭାଇଜାନ ହିନ୍ଦୀ କଥାଚିତ୍ରରୁ ଇମ୍ରାନ ଅଜିଜ୍ ମିଆଁଙ୍କ କଣ୍ଠରେ।

0: ଆସିଲା।
1: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: କମ ସୁଧରେ ଲୋନ ଦରକାର, ତାବି ଆପ୍ରେ
0: ବାହା।
2: ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
1: ଆର୍ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଏବେ ଶୁଣନ୍ତୁ ଏହି ଗୀତଟିକୁ କୁମାର ଶାନୁ ଏବଂ ଅଲକା ୟାଗ୍ନିକଙ୍କ ଦ୍ୱୈତ କଣ୍ଠରେ। କହିଁ ପ୍ୟାର ନା ହୋ ଯାଏ, ହିନ୍ଦୀ କଥା ଚିତ୍ରରୁ।

ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। 25 ବୈଶାଖ ତଥା ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ବିଜେପି ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। କବିଗୁରୁ ଶ୍ରୀ ଟାଗୋରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। 25 ବୈଶାଖ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ରବୀନ୍ଦ୍ର ସଙ୍ଗୀତ ଗାନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଗୁରୁଦେବଙ୍କ ଅବଦାନ ସାହିତ୍ୟ କ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ପରିବ୍ୟାପ୍ତ। ଶ୍ରୀ ଟାଗୋରଙ୍କୁ ଜଣେ ଅଗ୍ରଣୀ ଚିନ୍ତାନାୟକ, କଳାକାର ଏବଂ ଶିକ୍ଷାବିତ୍ ଭାବେ ସେ ବର୍ଣ୍ଣନା କରିଛନ୍ତି। ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଓ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗୁରୁଦେବ ଟାଗୋର ଜଣେ ବିଶିଷ୍ଟ ଦାର୍ଶନିକ, ଶିକ୍ଷାବିତ୍ ଏବଂ ଭାରତୀୟ ସଭ୍ୟତାର ଆତ୍ମାର କାଳଜୟୀ ସ୍ୱର ଭାବେ ନିଜର ଛାପ ଛାଡ଼ି ଯାଇଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁରୁଦେବଙ୍କ ସାହିତ୍ୟ, ସଙ୍ଗୀତ ଏବଂ ଦର୍ଶନ ସ୍ୱାଧୀନତାର ଭାବନାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିଥିଲା। ଶ୍ରୀ ଟାଗୋରଙ୍କ ଜନଗଣମନ ସଙ୍ଗୀତ ଜାତୀୟ ଏକତା, ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ସ୍ୱର ପ୍ରଦାନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରିଥିଲେ। ଗୁରୁଦେବଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ିକୁ ସର୍ବଦା ପ୍ରେରଣା ପ୍ରଦାନ କରିଆସିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଜନ୍ମବାର୍ଷିକୀ ପାଳନ ଅବସରରେ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆଜି ସାଂସଦ, ପୂର୍ବତନ ସଦସ୍ୟ, ଲୋକସଭାର ମହାସଚିବ ଉତ୍କଳ କୁମାର ସିଂ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ଟାଗୋରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଲୋକସଭା ସଚିବାଳୟ କହିଛି, ତାଙ୍କର ଲେଖା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମକୁ ଅଧିକ ଉଜ୍ଜୀବିତ କରିଥିଲା। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଶହ ଶହ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃନିର୍ମାଣ କରିବା ସହ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ଦେଶର ଅଖଣ୍ଡ ବିଶ୍ୱାସ ଏକ ସାକ୍ଷୀ ଭାବେ ସୋମନାଥ ମନ୍ଦିର ରହିଆସିଛି। ଆସନ୍ତା ସୋମବାର ଦିନ 11ଟି ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ବ୍ୟବହାର ମାଧ୍ୟମରେ ମନ୍ଦିର ଶିଖରରେ କୁମ୍ଭାଭି ଶେଖ ସହିତ ଅମୃତୋତ୍ସବ ସମାପନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା 30 ତାରିଖରେ ଶେଷ ହେବାକୁ ଯାଉଛି। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବେ। 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ସୁବ୍ରମଣି ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରଠାରୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥକଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା, ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବିପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଓ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ଓ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନ୍ସନ୍ ଯୋଜନା ଭଳି 3 ସାମାଜିକ ଯୋଜନାକୁ ପଶ୍ଚିମବଙ୍ଗର କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦେଶର ଅଣସଂଗଠିତ ବର୍ଗର ଲୋକଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18-50 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ପଞ୍ଜିକୃତ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମାକୁ ସରଳ, ସୁଲଭ ଓ ସହଜ ଲବ୍ଧ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ 58.9 କୋଟି ଉର୍ଦ୍ଧ୍ୱ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ଏପ୍ରିଲ୍ ମାସ ଶେଷ ସୁଦ୍ଧା 3,676.9 କୋଟି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଏହି ଯୋଜନା ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଜନଗଣ ମନ ଭାରତର ଜାତୀୟ ସଙ୍ଗୀତର ରଚୟିତା, ବିଶିଷ୍ଟ କବି, ସାହିତ୍ୟିକ, ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। କବିତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଆଜି ବି ଉଜ୍ଜୀବିତ ରହିଛି। ପ୍ରସିଦ୍ଧ ଉପନ୍ୟାସ ଗୀତାଞ୍ଜଳି ପାଇଁ ତାଙ୍କୁ 1913 ନୋବେଲ ପୁରସ୍କାର ଦିଆଯାଇଥିଲା। ବିଶ୍ୱକବିଙ୍କ ଦ୍ୱାରା ଶାନ୍ତି ନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଏବଂ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ

0: ନାୟକ ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥକଳାରେ ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜା ପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥକଳାରେ ବିଜେ କରିବା ପରେ ତିନି ରଥର ଚକ ସହ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆକାଶବାଣୀକୁ କହିଛନ୍ତି,
1: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହି କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେଇ ଭୋଇ ସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର ଷୋହଳ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
0: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି। ଭଦ୍ରକ ଜିଲ୍ଲା ନଳାଙ୍ଗ ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ମୋଟ 456 ମୋକଦ୍ଦମାର ଆପୋଷ ସମାଧାନ କରାଯାଇଛି। ବିଭିନ୍ନ ମାମଲାର ଶୁଣାଣିରୁ ମୋଟ 2,12,45,364 ଟଙ୍କା ଆଦାୟ କରାଯାଇଛି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମବାର ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। ବୌଦ୍ଧ ଜିଲ୍ଲାରେ ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧୂଷୁରୀ ଏରିଆ ହସ୍ପିଟାଲର ନୂତନ ଗୃହକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍ତି। ନୂତନ ହସ୍ପିଟାଲ ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ, ଅଧିକରୁ ଅଧିକ ରୋଗୀ ଉନ୍ନତ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଏହି ଅବସରରେ ଧୂଷୁରୀ ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସଂଗ୍ରାମୀ ରବି ସିଂ ମାଝି କ୍ରୀଡ଼ା ପ୍ରେକ୍ଷାଳୟଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଫୁଟବଲ ଓ ଅନ୍ୟାନ୍ୟ ଆଥଲେଟିକ୍ ବର୍ଗରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କ୍ରୀଡ଼ାବିତ୍କୁ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ ମହିଳା, ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ

34 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି, ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୂରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖେଳାରେ 3 ରଥରେ ଚକଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନସିପ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.government.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଏତେବେଳେ ଯାଏଁ ଶୁଣିଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।
1: ଫାର୍ମ ଫ୍ରେସ୍ ଏଠାରେ ସମସ୍ତ ପ୍ରକାର ତାଜା ଅଧିକ ମୂଲ୍ୟଯୁକ୍ତ ପନିପରିବା ଅର୍ଗୁଲା ବେବିକର୍ଣ୍ଣ ଟର୍ନିପ୍ ଲେମନ୍ ଗ୍ରାସ୍ ବଟଲ୍ ଗଡ୍ ଗ୍ରୀନ୍ ଲାଟ୍ୟୁସ୍ ରେଡ୍ ଲାଟ୍ୟୁସ୍ ପକ୍ଚଇ ଜୈବିକ ଉପାୟରେ ଚାଷ କରାଯାଇ ସୁଲଭ ଦରରେ ବିକ୍ରୟ କରାଯାଏ। ଚାହିଦା ଅନୁଯାୟୀ ବାହାର ରାଜ୍ୟକୁ ମଧ୍ୟ ଯୋଗାଇ ଦିଆଯାଏ। ଆଜି ହିଁ ଯୋଗାଯୋଗ କରନ୍ତୁ ବାରିକ୍ ଫାର୍ମ ଫ୍ରେସ୍ ପିପିଲି ପୁରୀ। ମୋବାଇଲ୍ ନମ୍ବର 9238574297।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
3: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି FM ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ବର୍ତ୍ତମାନ ଆସନ୍ତୁ ଶୁଣିବା ଯୁବ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଛନ୍ତି ଭକ୍ତିମୟୀ ସାବତ ଏବଂ କ୍ଷଣପ୍ରଭା ଷଡ଼ଙ୍ଗୀ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ ଚିତକି ଧରିବେ ଯୁବତୀ ଚାହିଁ ଚନ୍ଦ୍ରବଦନ। ଶ୍ରୋତା ବନ୍ଧୁ, ଶ୍ରୀକ୍ଷେତ୍ର ବହୁରୀ ଓଡ଼ିଶାର ସଂସ୍କୃତି ପରମ୍ପରା ଓ ଆଧ୍ୟାତ୍ମିକର କଥା ଉଠିଲେ ପ୍ରଥମେ ମନକୁ ଆସେ ଶ୍ରୀକ୍ଷେତ୍ର ପୁରୀ କଥା। ଏହି ପବିତ୍ର ଧାମ କେବଳ ଏକ ତୀର୍ଥକ୍ଷେତ୍ର ନୁହେଁ, ଏହା ଆମ ଓଡ଼ିଆ ଜାତିର ଆତ୍ମା, ଭକ୍ତି ଓ ତା ସହ ଏହାର ଅସ୍ତିତ୍ୱ ମଧ୍ୟ। ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଅନେକ ପର୍ବପର୍ବାଣୀ ମଧ୍ୟରୁ ଏହି ଶ୍ରୀକ୍ଷେତ୍ର ଭଉଁରୀ ହେଉଛି ଏକ ବିଶେଷ ଅନୁଷ୍ଠାନ। ଶ୍ରୀକ୍ଷେତ୍ରର ଭଉଁରୀ କେବଳ ଏକ ପାରମ୍ପରିକ ରୀତି ନୁହେଁ, ଏହା ଭକ୍ତି, ଲୋକବିଶ୍ୱାସ ଓ ଦୈବ୍ୟ ଆନନ୍ଦର ଏକ ଅପୂର୍ବ ମିଳନ। ବଡ଼ ଦେଉଳର ପ୍ରତ୍ୟେକଟି ନୀତି ପରି ଭଉଁରୀରେ ମଧ୍ୟ ଲୁଚି ରହିଛି ଗଭୀର ଆଧ୍ୟାତ୍ମିକ ଅର୍ଥ ଓ ଲୋକଜୀବନର ଭାବନା।
1: ହଁ ଯୁବବନ୍ଧୁ, ଭଉଁରୀ ଶବ୍ଦଟି ଶୁଣିଲେ ମନରେ ଏକ ମଧୁର ଧ୍ୱନି ଜାଗ୍ରତ ହୁଏ। ଏହାର ଅର୍ଥ ହେଉଛି ଚକ୍ରାକର ଗତି, ଏକ ଆନନ୍ଦମୟ ଘୂର୍ଣ୍ଣନ। ଶ୍ରୀଜଗନ୍ନାଥ ସଂସ୍କୃତିରେ ଏହାର ଅର୍ଥ ହେଉଛି ଦେବଦେବୀଙ୍କର ଲୀଳାମୟ ଚଳନ। ଏହି ଭଉଁରୀ ପର୍ବ ସାଧାରଣତଃ ଚନ୍ଦନ ଯାତ୍ରା ସହ ସମ୍ପୃକ୍ତ। ଆପଣ ତ ଜାଣିଥିବେ ଚନ୍ଦନ ଯାତ୍ରା କଥା। ଏହି ଚନ୍ଦନ ଯାତ୍ରା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଗ୍ରୀଷ୍ମକାଳୀନ ଉତ୍ସବ। ଏହି ସମୟରେ ଦେବଦେବୀମାନେ ନରେନ୍ଦ୍ର ପୋଖରୀକୁ ବିହାର ପାଇଁ ଯାଆନ୍ତି। ସେଠାରେ ନୌକା ବିହାର ହୁଏ ଓ ଏହି ନୌକା ବିହାରରେ ଏକ ମନୋହର ଅଂଶ ହେଉଛି ଏହି ଭଉଁରୀ।
0: ଯେମିତିକି ଆପଣମାନେ ଜାଣିଥିବେ କି ଆଜି ହେଉଛି ଚନ୍ଦନ ଯାତ୍ରାର ଶେଷ ଦିନ, ମାନେ ଭଉଁରୀ। ନରେନ୍ଦ୍ର ପୋଖରୀର ଜଳ ଉପରେ ସଜାଯାଇଥିବା ଚାପ ନୌକା, ଘଣ୍ଟ, କାହାଳୀ, ମୃଦଙ୍ଗ ଓ ଝାଞ୍ଜର ଏହି ସବୁର ଧ୍ୱନିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ହେଇଯାଏ। ସନ୍ଧ୍ୟା ହେବା ସହିତ ଆଲୋକରେ ଜଳମଳ କରୁଥିବା ପୋଖରୀ ମନେ ହୁଏ ଯେମିତିକି ଦେବଲୋକର ଦୃଶ୍ୟ ପରି। ଶ୍ରୀ ମଦନ ମୋହନଙ୍କ ସହିତ ଭୂଦେବୀ ଓ ଶ୍ରୀଦେବୀଙ୍କର ଚାପ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗେ। ଚାପ ଗୁଡିକ ଜଳରେ ଘୁରି ଘୁରି ଯେତେବେଳେ ଭଉଁରୀ କରେ, ସେତେବେଳେ ଭକ୍ତମାନଙ୍କ ମନରେ ଅସୀମ ଆନନ୍ଦ ଜାଗେ। ଏହି ଦୃଶ୍ୟ ପ୍ରତ୍ୟେକଟି ଭକ୍ତଙ୍କର ମନକୁ ପ୍ରଭାବିତ କରିଥାଏ।
1: ସତରେ ଯୁବବନ୍ଧୁ, ଶ୍ରୀକ୍ଷେତ୍ରର ଏହି ଭଉଁରୀ କେବଳ ଏକ ଉତ୍ସବ ନୁହେଁ, ଏହା ଏକ ଐତିହ୍ୟ। ଶତାବ୍ଦୀ ଶତାବ୍ଦୀ ଧରି ଏହି ପରମ୍ପରା ଚାଲି ଆସୁଛି। ଗଜପତି ରାଜାଙ୍କ ସମୟରୁ ଚନ୍ଦନ ଯାତ୍ରା ଓ ଭଉଁରୀର ବିଶେଷ ମହତ୍ତ୍ୱ ରହିଛି। ଏହା ଦେଖାଏ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି କେବଳ ମନ୍ଦିର ମଧ୍ୟରେ ସୀମିତ ନୁହେଁ, ଏହା ଲୋକଜୀବନ, ନୃତ୍ୟ, ସଙ୍ଗୀତ ଓ ପ୍ରକୃତି ସହ ଗଭୀର ଭାବରେ ଜଡ଼ିତ।
0: ହଁ କ୍ଷଣପ୍ରଭା, ତମେ ଠିକ୍ କହିଲ। ଆଚ୍ଛା, ତମେ କେବେ ଭଉଁରୀ ଦେଖିବାକୁ ଯାଇଛ?
1: ଯାଇଛି।
0: ଆଚ୍ଛା, ଭଉଁରୀ ଦିନର ପରିବେଶ ତମକୁ କେମିତି ଲାଗେ?
1: ସତ କହିଲେ ଭକ୍ତି, ଶବ୍ଦରେ ତ କହିହବନି, କାରଣ ଭଉଁରୀର ଦୃଶ୍ୟକୁ ଦେଖିଲେ ଯେମିତି ମନେ ହୁଏ ଏକ ଅଦୃଶ୍ୟ ଚକ୍ର ଯେମିତି ଘୁରୁଛି। ଯେମିତି କହିବାକୁ ଗଲେ ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ ସମସ୍ତେ ନିଜ ନିଜ କକ୍ଷରେ ଭଉଁରୀ ଖେଳୁଛନ୍ତି। ଏହି ଜଗତର ସମସ୍ତ ଚଳନ ଏକ ମହାଶକ୍ତିର ନିୟନ୍ତ୍ରଣରେ ଘଟୁଛି। ଶ୍ରୀଜଗନ୍ନାଥ ହେଉଛନ୍ତି ସେହି ମହାଶକ୍ତି। ଭକ୍ତି, ତମେ ଯଦି ଆଜି ଭଉଁରୀ ଦେଖିବାକୁ ଯିବ, ତାହେଲେ ସେହି ଚକ୍ର ସହିତ ଜୀବନର ଚକ୍ରକୁ ଥରେ ବୁଝିବାକୁ ଚେଷ୍ଟା କରିବ। ଯେମିତି ମଣିଷ ଜୀବନରେ ସୁଖ, ଦୁଃଖ, ଜନ୍ମ, ମୃତ୍ୟୁ ଏଇସବୁ ଅଛି, ଏଇସବୁ ଜିନିଷ ଭଉଁରୀ ପରି ଆମ ପାଖକୁ ଘୁରି ଘୁରି ଆସୁଛି।
0: ବହୁତ ବଢିଆ କଥା କହିଲ କ୍ଷଣପ୍ରଭା। ମଣିଷ ତା ଜୀବନରେ ଯାହା ବି କରେ, ଦିନେ ନା ଦିନେ ସେ କର୍ମର ଫଳ ବୁଲି ବୁଲି ବୁଲି ବୁଲି ଭଉଁରୀ ପରି ତା ପାଖକୁ ଫେରି ଆସେ। ଶ୍ରୋତା ବନ୍ଧୁ, ଶ୍ରୀକ୍ଷେତ୍ରର ଏହି ପ୍ରସିଦ୍ଧ ଭଉଁରୀ ଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଏହା ମଣିଷ ଜୀବନର କର୍ମଫଳ ଚକ୍ର ବା କର୍ମର ଏକ ଗଭୀର ଦାର୍ଶନିକ ପ୍ରତିଫଳନ ମଧ୍ୟ। ଯେମିତି କର୍ମ ସେମିତି ଫଳ, ଏହି ଶାଶ୍ୱତ ସତ୍ୟକୁ ଯଦି ଆପଣ ମଣିଷ ଜୀବନକୁ ବୁଝିବାକୁ ଚାହାନ୍ତି ନା, ତେବେ ଭଉଁରୀ ଯାତ୍ରା ଦେଖିବାକୁ ଯେମିତି ହେଲେ ଯିବେ। ଭଉଁରୀ ଶବ୍ଦର ଅର୍ଥ ହେଉଛି ଘୁରିବା ବା ଚକ୍ରାକର ଗତି। ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ସମୟରେ ନୌକାଟି ଗୋଲ ଗୋଲ ବୁଲିଥାଏ। ଜୀବନର ଦର୍ଶନ ଅନୁସାରେ ଆମର କର୍ମ ମଧ୍ୟ ଏହିପରି, ଆମେ ଯାହା କରୁ ସେୟା ଦିନେ ନା ଦିନେ ବୁଲି ବୁଲି ଆମ ପାଖକୁ ଫେରିଥାଏ। ଯଦି ଆମେ ସେ ପୋଖରୀର ଶାନ୍ତ ଜଳରେ ପଥରଟିଏ ଫିଙ୍ଗିବା, ତେବେ ସେଥିରୁ ସୃଷ୍ଟି ହେଉଥିବା ଲହରୀ ବୁଲି ବୁଲି ପୁଣି କୂଳ ପାଖକୁ ହିଁ ଫେରି ଆସେ। ଠିକ ସେହିପରି ଆମର ପ୍ରତ୍ୟେକଟି କାର୍ଯ୍ୟ, ଭଲ ହେଉ କି ଖରାପ, ସୃଷ୍ଟିରେ ଏକ କମ୍ପନ ତିଆରି କରେ, ଯାହା ଶେଷରେ ଯିଏ କର୍ତ୍ତା ତା ପାଖକୁ ହିଁ ଫେରି ଆସେ।
1: ଭଉଁରୀ ଯାତ୍ରାରେ ମହାପ୍ରଭୁ କହିବାକୁ ଗଲେ 21 ଦିନର ଚନ୍ଦନ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚନ୍ତି। ଏହା ସୂଚାଇ ଦିଏ ଯେ ପ୍ରତ୍ୟେକଟି ପ୍ରକ୍ରିୟାର ନିର୍ଦ୍ଦିଷ୍ଟ ପରିସମାପ୍ତି ଅଛି। ଜୀବନରେ ଆମ କର୍ମ ହେଉଛି ଏକ ମଞ୍ଜି ଆଉ ଭାଗ୍ୟ ହେଉଛି ତାର ଫଳ। କହିବାକୁ ଗଲେ ଯଦି ଆମେ କାହାକୁ କଷ୍ଟ ଦେଉଛୁ, ସେହି ନକାରାତ୍ମକ ଶକ୍ତି ବ୍ରହ୍ମାଣ୍ଡରେ

0: ଘୁରି ବୁଲି ପରିଶେଷରେ ଆମ ଜୀବନରେ ସେହି ଦିଗକୁ ଆଣିଦିଏ। ଯଦି ଆମେ କାହାକୁ ସେବା କରୁଛୁ, ଦୟା ଦେଖାଉଛୁ, ସେହି ସକାରାତ୍ମକ ଶକ୍ତି ଆମ ପାଇଁ ସୁଖ ଓ ଶାନ୍ତିର କାରଣ ସାଜେ।
1: ହଁ ଶ୍ରୋତା ବନ୍ଧୁ, ଶ୍ରୀକ୍ଷେତ୍ରର ଏହି ପରମ୍ପରା ଆମକୁ ଶିଖାଏ ଯେ ସଂସାରରେ କେହି ବି କର୍ମଫଳର ମୁକ୍ତ ନୁହନ୍ତି। ଯେପରି ଭଉଁରୀ ସମୟରେ ନିଜର କେନ୍ଦ୍ରବିନ୍ଦୁକୁ ନ ଛାଡ଼ି ତାରି ଚାରିପଟେ ବୁଲେ, ସେହିପରି ଆମ ଜୀବନ ମଧ୍ୟ ନିଜ କର୍ମର କେନ୍ଦ୍ର ଚାରିପଟେ ଘୁରି ବୁଲିଥାଏ। ଲୋକ କଥାରେ ଅଛି, ଯିଏ କୂଅ ଖୋଳେ ସିଏ ସେଇଥିରେ ପଡ଼େ। ଏହା ହିଁ ହେଉଛି ଭଉଁରୀ ଯାତ୍ରାର ଏକ ସରଳ ସତ୍ୟ। ଆମେ ଦୁନିଆକୁ ଯାହା ଦେଉ, ଦୁନିଆ ଆମକୁ ଦିନେ ନା ଦିନେ ତାକୁ ଫେରେଇ ଦିଏ। ତେବେ କ୍ଷଣପ୍ରଭା, ଏହି 21 ଦିନର ଚନ୍ଦନ ଯାତ୍ରା ଆଉ ଶେଷ ଦିନଟି ଭଉଁରୀ ହେବାର କିଛି କାରଣ ତ ଯେମିତି ହେଲେ ଥିବ, ତମେ କିଛି ଏ ବିଷୟରେ କହିପାରିବ?
0: ହଁ, ଲୋକ ବିଶ୍ୱାସ ଅନୁସାରେ ଏହି ଦିନ ଦେବଦେବୀ ମାନେ ଭକ୍ତଙ୍କ ସହ ଆନନ୍ଦ ବାଣ୍ଟନ୍ତି। ନୌକାର ଘୂର୍ଣ୍ଣନ ମଣିଷ ଜୀବନର ସମସ୍ତ ଅଶୁଭକୁ କୁଆଡେ ଦୂର କରିଦିଏ। ଭକ୍ତମାନେ ଏହି ଦୃଶ୍ୟକୁ ଦେଖି ନିଜ ଜୀବନରେ ଶାନ୍ତି ଓ ସମୃଦ୍ଧିର କାମନା କରିଥାନ୍ତି। କହିବାକୁ ଗଲେ ଭକ୍ତି ଏହା ଏକ ଆଧ୍ୟାତ୍ମିକ ଅନୁଭବ, ଯାହା କେବଳ ଦେଖିବା ଜିନିଷ ନୁହେଁ, ଏହା ହେଉଛି ଏକ ଅନୁଭବ କରିବାର ବିଷୟ।
1: ସେଇଟା ତ ସତ କଥା। ମହାପ୍ରଭୁଙ୍କୁ ଆଖି ଆଗରେ ଦେଖିଦେଲେ ଜୀବନରେ ଯେତେ ଦୁଃଖ କଷ୍ଟ କାହିଁକି ନଥାଉ, ସବୁ ଦୂର ହେଇଯାଏ। ଆଉ ଯେ କ୍ଷଣପ୍ରଭା, ଖାଲି ସେତିକି କଥା ନୁହେଁ, ଆମ ଭଉଁରୀର ଯେତେ ସବୁ ସଙ୍ଗୀତ ରହିଛି ସିଏ ମଧ୍ୟ ବହୁତ ଆକର୍ଷଣୀୟ।
0: ଆଚ୍ଛା, ମତେ ଗୋଟେ ଶୁଣେଇ ପାରିବ?
1: କିନ୍ତୁ ତମକୁ ବି ମୋ ସହ ତାଳ ଧରିବାକୁ ପଡିବ।
0: ତମେ ଆଗେ ଆରମ୍ଭ କର ତ।
1: ଦେଖ

0: ଗୋ।
1: ବାଃ ବହୁତ ସୁନ୍ଦର, କହିବାକୁ ଗଲେ ତମେ ଆମ ଷ୍ଟୁଡିଓ ଭିତରେ ହିଁ ଏକ ଭଉଁରୀର ଆଧ୍ୟାତ୍ମିକର ଶକ୍ତି ସତରେ ଖେଳେଇ ଦେଲ।
2: ବହୁତ ବହୁତ ଧନ୍ୟବାଦ କ୍ଷଣପ୍ରଭା। ହେଲେ ଇଏ ମୋ କମାଲ ନୁହେଁ, ଏହା ହଉଛି ଆମ ଓଡ଼ିଶୀ ସଙ୍ଗୀତ, ଭଜନ ଓ କୀର୍ତ୍ତନର ସ୍ୱର, ଯାହାକି ପ୍ରତ୍ୟେକଟି ଭକ୍ତଙ୍କ ମନରେ ଏହି ଭଉଁରୀର ଉତ୍ସାହ ସୃଷ୍ଟି କରେ।

0: ଭକ୍ତିଭାବକୁ ଆହୁରି ବଢ଼େଇ ଦିଏ।
1: ତମେ ଠିକ କହିଲ କ୍ଷଣପ୍ରଭା, ବର୍ତ୍ତମାନର ସମୟରେ ଆମ ଯୁବପିଢ଼ିଙ୍କ ପାଇଁ ଭଉଁରୀର ବାର୍ତ୍ତା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଆମକୁ କହେ ଯେ ସଂସ୍କୃତିକୁ ଭୁଲିଗଲେ ଜାତିର ପରିଚୟ ମଧ୍ୟ ହାରିଯାଏ। ଆମ ପର୍ବପର୍ବାଣି କେବଳ ମନୋରଞ୍ଜନ ପାଇଁ ନୁହେଁ, ଏହା ହେଉଛି ଆମ ଜୀବନର ଦର୍ଶନ। ତେଣୁ ଆମ ଯୁବପିଢ଼ିଙ୍କର ଏହା ହେଉଛି କର୍ତ୍ତବ୍ୟ କି ସେମାନେ ତାଙ୍କ ପରମ୍ପରାକୁ ଜାଣିବା, ବୁଝିବା ଆଉ ଆଗକୁ ନେବା ମଧ୍ୟ ଦରକାର।
2: ତମେ ଠିକ କଥା କହିଲ, କାରଣ ଶ୍ରୀକ୍ଷେତ୍ର ଭୂଁରୀ ଓଡ଼ିଆ ଅସ୍ତିତ୍ୱର ଏକ ଜୀବନ୍ତ ଅଂଶ। ଏଥିରେ ଭରି ରହିଛି ଭକ୍ତି, ମାଧୁର୍ଯ୍ୟ ଓ ସଂସ୍କୃତିର ଗଭୀରତା, ଆଉ ତା ସହିତ ଆଧ୍ୟାତ୍ମିକତାର ଅସୀମ ପ୍ରଭାବ। ନରେନ୍ଦ୍ର ପୋଖରୀର ଜଳରେ ଘୁରୁଥିବା ଚାପମାନେ କେବଳ ନୌକା ନୁହେଁ, ସେମାନେ ଓଡ଼ିଆ ଜାତିର ଭକ୍ତି, ଆନନ୍ଦର ପ୍ରତୀକ ସଦୃଶ। ଯେ ପର୍ଯ୍ୟନ୍ତ ଜଗନ୍ନାଥ ସଂସ୍କୃତି ବଞ୍ଚି ରହିଛି, ସେ ପର୍ଯ୍ୟନ୍ତ ଭୌରୀର ଏହି ଅପୂର୍ବ ପରମ୍ପରା ମଧ୍ୟ ଅମର ହୋଇ ରହିବ। ଯୁବବନ୍ଧୁ, କୁହାଯାଇପାରିବ ଯେ ଶ୍ରୀକ୍ଷେତ୍ର ଭୂଁରୀ କେବଳ ଧାର୍ମିକ ଆୟୋଜନ ନୁହେଁ, ଏହା ଓଡ଼ିଆ ମାଟିର ହୃଦୟ ସ୍ପନ୍ଦନ। ଏହା ହେଉଛି ଭକ୍ତି, ସଂସ୍କୃତିର ଏକ ଅମାପ ସଙ୍ଗମ, ଯାହା ମଣିଷକୁ ଦୈବ୍ୟ ଆନନ୍ଦର ଅନୁଭୂତି ଦେଇଥାଏ। ଶ୍ରୀଜଗନ୍ନାଥଙ୍କର ଅପାର କୃପା ଓ ଲୀଳାର ପ୍ରତୀକ ହେଉଛି ଏହି ଭୂଁରୀ ଯାତ୍ରା। ଏହା ଆମ ସଂସ୍କୃତିର ଗୌରବ, ଆମ ଆତ୍ମାର ସ୍ପନ୍ଦନ ଓ ଓଡ଼ିଆ ଜାତିର ଚିରନ୍ତନ ପରିଚୟ।
0: ହଁ ଶ୍ରୋତା ବନ୍ଧୁ, ଶ୍ରୀକ୍ଷେତ୍ରର ଭଉଁରୀ ଆମକୁ ଶିଖାଏ ଯେ ଜୀବନ ଏହି ଭଉଁରୀ ପରି, ଆମେ ଏ ସଂସାରର ମୋହମାୟାରେ ନ ଭୁଲି ସେହି ଜଗତର ନାଥ ଜଗନ୍ନାଥଙ୍କ ଚରଣରେ ମନ ରଖିବା ଉଚିତ। ଯେଉଁଦିନ ଆମେ ସମସ୍ତେ ବୁଝିଯିବା କି ଏ ସଂସାରର ମାଲିକ ଆମେ ନୁହେଁ, ସେହିଦିନ ହିଁ ଜୀବନର ସବୁ ପ୍ରକାର କଷ୍ଟ ସହଜ ହେଇଯିବ। ସଂକ୍ଷେପରେ କହିବାକୁ ଗଲେ, କର୍ମ କର କିନ୍ତୁ କର୍ତ୍ତା ହୁଅ ନାହିଁ, ସବୁ ସେହି ଚକାଡଳର ଇଚ୍ଛା। ତେଣୁ ତାଙ୍କ ଉପରେ ସବୁ ଛାଡ଼ି ନିଜ ଜୀବନକୁ ଠିକ୍ ସେ ବଞ୍ଚ, ନିଜ ଜୀବନକୁ ଉଚିତ ମାର୍ଗରେ ବଞ୍ଚ। ଏହା ହିଁ ହେଉଛି ଭଉଁରୀର ପ୍ରକୃତ ଜୀବନର ଦର୍ଶନ। ତେବେ ଶ୍ରୋତା ବନ୍ଧୁ, କଥାବାର୍ତ୍ତାରୁ ବିରତି ନେଇ ଚାଲନ୍ତୁ ଶୁଣି ନବା ଏହି ଗୀତଟି।

ଯୁବବନ୍ଧୁ, ଆଜିର ଆଧୁନିକ ଯୁଗରେ ମଣିଷ ଯେତେବେଳେ ଯନ୍ତ୍ରମୟ ଜୀବନରେ ବ୍ୟସ୍ତ ରହିଛି, ସେତେବେଳେ ଭଉଁରୀ ପରି ପରମ୍ପରା ମଣିଷକୁ ତାର ମୂଳ ସଂସ୍କୃତି ସହ ଯୋଡ଼ି ରଖୁଛି। ଏହା ଆମକୁ ଶିଖାଏ ଯେ ଜୀବନର ସତ୍ୟ ସୁଖ, ଭକ୍ତି, ସମ୍ପ୍ରତି ଓ ସଂସ୍କୃତି ଭିତରେ ରହିଛି। ଭଉଁରୀ ଆମକୁ ଆମ ପରମ୍ପରାକୁ ମନେ ପକାଇ ଦିଏ ଓ ଆମ ମନରେ ଥିବା ଜଗନ୍ନାଥଙ୍କ ପ୍ରତି ସେ

0: ଏକ ସୁରକ୍ଷିତ ଯାତ୍ରା ପାଇଁ ସଂକଳ୍ପ। ବାର୍ଡସ୍ କନେକ୍ଟ ଆୱାର ୱାର୍ଲ୍ଡ, ପ୍ରୋଟେକ୍ଟିଂ ଦେୟାର ଜର୍ନି ଇନ୍ ଏ ଚେଞ୍ଜିଂ କ୍ଲାଇମେଟ।
1: ହଁ ଶ୍ରୋତା ବନ୍ଧୁ, ଚଳିତ ବର୍ଷର ଏହି ଥିମ୍ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଛି। ପୃଥିବୀର ତାପମାତ୍ରା ବଢ଼ିବା ଯୋଗୁଁ ପକ୍ଷୀମାନଙ୍କର ଖାଦ୍ୟ ଏବଂ ରହିବା ସ୍ଥାନ ବଦଳି ଯାଉଛି। 2026 ମସିହାରେ ଆମେ କିଭଳି ପକ୍ଷୀମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ତିଆରି କରିପାରିବା, ସେଥିପାଇଁ ସମସ୍ତେ ମିଳିମିଶି ଏଥିପ୍ରତି ଚେଷ୍ଟା କରିବା ପାଇଁ ଆହ୍ୱାନ ଦିଆଯାଇଛି।
0: ପ୍ରତିବର୍ଷ ଏହି ଦିବସ ମେ ମାସ

0: ଲାବ୍ରାଡୋରୀ ବର୍ଡସ୍ ଡେ କାହିଁକି ପାଳନ କରାଯାଏ, ଚାଲନ୍ତୁ ସେଇ ବିଷୟରେ ଜାଣିବା। ବିଶ୍ୱ ପ୍ରବାସୀ ପକ୍ଷୀ ଦିବସର ପରିକଳ୍ପନା ପ୍ରଥମେ ଆମେରିକାରେ ହେଇଥିଲା, କିନ୍ତୁ ଆନ୍ତର୍ଜାତୀୟ ସ୍ତରରେ ଏହାକୁ 2006 ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଥିଲା। ଜଳଜାତୀୟ ପକ୍ଷୀଙ୍କ ସଂରକ୍ଷଣ ପାଇଁ ଥିବା ଚୁକ୍ତି ମାନେ ଏଗ୍ରିମେଣ୍ଟ ଅନ୍ ଦ କନ୍ଜର୍ଭେସନ୍ ଅଫ୍ ଆଫ୍ରିକାନ୍ ୟୁରେସିଆନ୍ ମାଇଗ୍ରେଟରୀ ୱାଟର୍ ବାର୍ଡସ୍ ଏବଂ ପ୍ରବାସୀ ପ୍ରଜାତିଙ୍କ ସଂରକ୍ଷଣ ସମ୍ମିଳନୀ ମାନେ କନ୍ଜର୍ଭେସନ୍ ଅଫ୍ ମାଇଗ୍ରେଟରୀ ସ୍ପେସିସ୍ର ମିଳିତ ପ୍ରୟାସରେ ଏହି ବିଶେଷ ଦିବସର ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
1: ଯୁବବନ୍ଧୁ, କଥାରୁ କିଛି ସମୟ ବିରତି ନେଇ ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

0: ପ୍ରବାସୀ ପକ୍ଷୀମାନେ ହଜାର ହଜାର ମାଇଲ ଅତିକ୍ରମ କରି ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିଥାନ୍ତି। ସେମାନଙ୍କର ବାସସ୍ଥଳ ନଷ୍ଟ ହେବା କିମ୍ବା ଶିକାର ନହେଲେ ଜଳବାୟୁର ପରିବର୍ତ୍ତନ ଯୋଗୁଁ ସେମାନଙ୍କର ସଂଖ୍ୟା ଧୀରେ ଧୀରେ କମିବାରେ ଲାଗୁଛି। ଏହି ସମସ୍ୟା ପ୍ରତି ବିଶ୍ୱବାସୀଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ଦିବସ ଆରମ୍ଭ କରାଯାଇଥିଲା।
1: ଶ୍ରୋତାବନ୍ଧୁ, କହିବାକୁ ଗଲେ ପକ୍ଷୀମାନେ ପରିବେଶର ସନ୍ତୁଳନ ରକ୍ଷା କରିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରନ୍ତି। ସେମାନଙ୍କର ସୁରକ୍ଷିତ ଯାତ୍ରା ପାଇଁ ବିଭିନ୍ନ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଜରୁରୀ ଥିଲା।
0: ଯୁବବନ୍ଧୁ, ଏହି ଦିବସର ଏକ ବିଶେଷତ୍ୱ ରହିଛି, ଯାହା ହେଉଛି ଏହା ବର୍ଷକୁ ଦୁଇଥର ପାଳନ କରାଯାଏ। ଥରେ ମେ ମାସର ଦ୍ୱିତୀୟ ଶନିବାରରେ, ପୁଣି ଆଉ ଥରେ ଅକ୍ଟୋବର ମାସର ଦ୍ୱିତୀୟ ଶନିବାରରେ। ଏହା ପକ୍ଷୀମାନଙ୍କର ଯିବା ଏବଂ ଫେରିବା ସମୟକୁ ଦର୍ଶାଯାଏ।
1: ତେବେ ଏହି କଥାକୁ ନଜରରେ ରଖି ପ୍ରତିବର୍ଷ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଥିମ୍ ବା ବିଷୟବସ୍ତୁ ଚୟନ କରାଯାଏ, ଯେପରିକି ଆଲୋକ ପ୍ରଦୂଷଣର ପ୍ରଭାବ କିମ୍ବା ପକ୍ଷୀମାନଙ୍କ ପାଇଁ ପାଣିର ଆବଶ୍ୟକତା। ଏହାଦ୍ୱାରା ବିଦ୍ୟାଳୟ, କଲେଜ ଏବଂ ପରିବେଶ ସଂଗଠନ ମାନଙ୍କରେ ପକ୍ଷୀ ନିରୀକ୍ଷଣ ମାନେ ବାର୍ଡ ୱାଚିଂ ଏବଂ ଶିକ୍ଷାମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ। ପ୍ରବାସୀ ପକ୍ଷୀମାନେ କେବଳ ଆକାଶର ଶୋଭା ବଢ଼ାନ୍ତି ନାହିଁ, ବରଂ ଆମ ପରିବେଶ ପାଇଁ ସେମାନଙ୍କର ଅନେକ ଅବଦାନ ମଧ୍ୟ ରହିଛି।
0: ଯୁବବନ୍ଧୁ, ଏହି ପକ୍ଷୀମାନେ ପରାଗ ସଙ୍ଗମ ମାନେ ପଲିନେସନ କରିପାରେ ଏବଂ କୀଟପତଙ୍ଗ ନିୟନ୍ତ୍ରଣ କରିପାରେ ସାହାଯ୍ୟ ମଧ୍ୟ କରିଥାନ୍ତି। ଏହାଦ୍ୱାରା ପ୍ରାକୃତିକ ପରିବେଶ ସନ୍ତୁଳିତ ରହେ। ବର୍ତ୍ତମାନ ସମୟକୁ ଯଦି ଦେଖିବା, ବର୍ତ୍ତମାନ ସମୟର ଜଳବାୟୁର ପରିବର୍ତ୍ତନ, ପ୍ରଦୂଷଣ ଏବଂ ଶିକାର ଯୋଗୁଁ ଏହି ପକ୍ଷୀମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଏହି ଦିବସ ଲୋକଙ୍କୁ ସେମାନଙ୍କର ସୁରକ୍ଷା ପାଇଁ ଉତ୍ସାହିତ କରେ।
1: ହଁ ଶ୍ରୋତାବନ୍ଧୁ, ଆଜିର ଦୁନିଆରେ ଏହି ପକ୍ଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସେମାନଙ୍କର ଯାତ୍ରାର ସମୟ ଏବଂ ଗନ୍ତବ୍ୟସ୍ଥଳ ମଧ୍ୟ ବଦଳି ଯାଉଛି। ରାତି ସମୟରେ ସହରର କୃତ୍ରିମ ଆଲୋକ ଯୋଗୁଁ ପକ୍ଷୀମାନେ ଦିଗହରା ହୋଇ କୋଠାବାଡ଼ିରେ ପିଟି ହୋଇ ପ୍ରାଣ ହରାଉଛନ୍ତି। ସମୁଦ୍ର ଏବଂ ହ୍ରଦରେ ଫିଙ୍ଗା ଯାଉଥିବା ପ୍ଲାଷ୍ଟିକକୁ ଖାଦ୍ୟ ଭ୍ରମରେ ଖାଇ ଅନେକ ପକ୍ଷୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଜଙ୍ଗଲ କ୍ଷୟ ଏବଂ ଆର୍ଦ୍ରଭୂମି ମାନେ ୱେଟଲ୍ୟାଣ୍ଡସର ବିନାଶ ଯୋଗୁଁ ସେମାନଙ୍କୁ ରହିବା ପାଇଁ ସୁରକ୍ଷିତ ସ୍ଥାନ ମଧ୍ୟ ମିଳୁନାହିଁ।
0: କିନ୍ତୁ ଯୁବବନ୍ଧୁ, ଆମ ଓଡ଼ିଶା ଏହି ପ୍ରବାସୀ ପକ୍ଷୀଙ୍କ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି। ବିଶେଷ କରି ଚିଲିକା ହ୍ରଦ ଏବଂ ଭିତରକନିକାକୁ ଶୀତଦିନେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଆସିଥାନ୍ତି। ସୁଦୂର ସାଇବେରିଆ, କାସ୍ପିଆନ ସାଗର ଏବଂ ହିମାଳୟ ଅଞ୍ଚଳରୁ ପକ୍ଷୀମାନେ ଏଠାକୁ ପ୍ରଜନନ

0: ଖାଦ୍ୟ ପାଇଁ ଆସିଥାନ୍ତି। ଓଡ଼ିଶା ସରକାର ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏମାନଙ୍କର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି।
1: କଥାରେ ଅଛି, ଅତିଥି ଦେବ ଭବ। ପ୍ରବାସୀ ପକ୍ଷୀମାନେ ମଧ୍ୟ ଆମର ସେହି ଅତିଥି। ସେମାନଙ୍କୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ପକ୍ଷୀ ଶିକାର କରନ୍ତୁ ନାହିଁ ଏବଂ ଅନ୍ୟଙ୍କୁ ବାରଣ କରନ୍ତୁ। ଜଳାଶୟଗୁଡ଼ିକୁ ସଫା ରଖନ୍ତୁ ଏବଂ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରନ୍ତୁ। ପକ୍ଷୀଙ୍କ ବାସସ୍ଥାନ ନିକଟରେ ଶବ୍ଦ ପ୍ରଦୂଷଣ କରନ୍ତୁ ନାହିଁ। ଏହିସବୁ ଛୋଟ ଛୋଟ ପଦକ୍ଷେପ ଦ୍ୱାରା ଆମେ ପ୍ରବାସୀ ପକ୍ଷୀମାନଙ୍କୁ ଏକ ସୁରକ୍ଷିତ ପରିବେଶ ଯୋଗାଇ ପାରିବା।
0: ଯୁବବନ୍ଧୁ, ଏହି ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ ଆମକୁ ପ୍ରକୃତି ସହ ଯୋଡ଼ି ହୋଇ ରହିବାକୁ ଏବଂ ଏହି ନିଷ୍ପାପ ଜୀବମାନଙ୍କୁ ସମ୍ମାନ ଦେବାକୁ ଶିକ୍ଷା ଦେଇଥାଏ। ପକ୍ଷୀ ସୁରକ୍ଷିତ ରହିଲେ ହିଁ ଆମ ପରିବେଶ ସୁରକ୍ଷିତ ରହିବ।
1: ଶେଷରେ କହିବାକୁ ଗଲେ ପ୍ରବାସୀ ପକ୍ଷୀମାନେ ହେଉଛନ୍ତି ପ୍ରକୃତିର ଦୂତ। ସେମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କର ଆବାସସ୍ଥଳୀକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏହି ଦିବସ ଆମକୁ ପ୍ରେରଣା ଦିଏ। ଯଦି ଆମେ ଏହି ପକ୍ଷୀମାନଙ୍କୁ ବଞ୍ଚାଇ ରଖିବା, ତେବେ ଆମ ପୃଥିବୀର ଜୈବ ବିବିଧତା ସୁରକ୍ଷିତ ରହିବ। ଶ୍ରୋତା ବନ୍ଧୁ, ସମୟ ହେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ସାରିବାର। ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

0: ଭକ୍ତି ଦେଖିଲ ସନ୍ଧ୍ୟା ହେଇଗଲାଣି ନା। ଆରେ ବାପରେ, ଏବେ ତ ନରେନ୍ଦ୍ର ପୋଖରୀରେ ଭିଡ଼ ତ ଜମି ଯାଇଥିବ। ଆଜି ବା ଚନ୍ଦନ ଯାତ୍ରାର ଶେଷ, ମାନେ ଭଉଁରୀ, କେମିତି ମିସ୍ କରିଦେବା କହିଲ।
1: ହଁ ଯେ, ହେଲେ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଛି ଆମ ଶ୍ରୋତାବନ୍ଧୁଙ୍କୁ ସେ ବିଷୟରେ ଆଗ ଆମ ଶ୍ରୋତାବନ୍ଧୁଙ୍କୁ ମତାମତ ଜାଣିବାର ଠିକଣା ଦେଇଦବା, ତାପରେ ଆମେ ଯିବା ଆଉ।
0: ଆଗେ ସେଇ କାମ ନା ଆଉ।
1: ତେବେ ଶ୍ରୋତାବନ୍ଧୁ, ଆଜିର ଆମର ଏହି କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଛି ନିଜ ମତାମତ ଦେବାକୁ ବିଲକୁଲ ବି ଭୁଲିବେ ନାହିଁ। ଆପଣ ନିଜ ବହୁମୂଲ୍ୟ ମତାମତ ଆମକୁ ଚିଠି ମାଧ୍ୟମରେ ଜଣାଇ ପାରିବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ୍ 752001।
0: ଯୁବବନ୍ଧୁ, ଆପଣ ନିଜର ବହୁମୂଲ୍ୟ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଏଥି ନିମନ୍ତେ ଆମ ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମ ଫୋନ୍ ନମ୍ବରଟି ହେଉଛି 9437037892।
1: ଏହା ଛଡ଼ା ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
0: ତାହେଲେ ଆଜିର କାର୍ଯ୍ୟକ୍ରମର ବିଦାୟ ନେଉଛୁ। ଆମେ ଆପଣଙ୍କ ଯୁବ ସାଥୀ, ମୁଁ କ୍ଷଣପ୍ରଭା,
1: ମୁଁ ଭକ୍ତି,
0: ରହୁଛୁ।
1: ନମସ୍କାର, ଜୟ ଭାରତ।
0: ଆରେ ଚାଲ ଚାଲ, ଡେରି ହେଇଗଲାଣି।
1: ହଁ ଚାଲ ଚାଲ ଚାଲ।

ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ଭକ୍ତିମୟୀ ସାବତ ଏବଂ କ୍ଷଣପ୍ରଭା ଷଡ଼ଙ୍ଗୀ।

ରାତି 10:30 ଶୁଣିବେ ଜଗନ୍ନାଥ ଭଜନ। ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ବର୍ତ୍ତମାନ କହି ରଖୁଛୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଅନୁଚିନ୍ତା ଶୁଣିପାରିବେ ସକାଳ 6:35 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 6:41 ଶୁଣିବେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 72ତମ ଅଧ୍ୟାୟ। ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:26 ଶୁଣିପାରିବେ କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 8:30। ସକାଳ 9:30 ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ। ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଦିନ 10। ଶୁଣିଲେ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଅନୁଯାୟୀ ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ 40 ଡିଗ୍ରୀରୁ 50 ଡିଗ୍ରୀ ବେଗରେ ପବନ ବହିବା ସହିତ ଘୂର୍ଣ୍ଣିଝଡ଼ ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଅଛି। ଆସନ୍ତା 2 ଦିନ ମଧ୍ୟରେ ଦିନ ତାପମାତ୍ରାରେ 2 ଡିଗ୍ରୀରୁ 4 ଡିଗ୍ରୀ ସେଲସିୟସ୍ ବୃଦ୍ଧି ହେବ।

ହେବା ସମ୍ଭାବନା ରହିଅଛି ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କରେ କୌଣସି ବଡ଼ ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ। ମତ୍ସ୍ୟଜୀବୀ ଏବଂ କୃଷି ଭାଇ ଭଉଣୀଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ। ପାଣିପାଗ ସୂଚନାଟି ଏଇଠି ଶେଷ ହେଲା।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ପୁରୀ ଶୁଣନ୍ତୁ ବାଞ୍ଛାନିଧି ଦାସଙ୍କ ଗୀତ ରଚନାରେ ଦେଶାତ୍ମବୋଧକ ଗୀତଟିକୁ ଗାଇଛନ୍ତି କରୁଣାକର ସେଠୀ ଏବଂ ଶୈଳଭମା ମହାପାତ୍ର ଓ ସାଥୀ।

0: ଶୁଣିଲେ କରୁଣାକର ସେଠୀ ଏବଂ ସରଳଭାମା ମହାପାତ୍ର ଓ ସାଥୀଙ୍କ କଣ୍ଠରେ ଦେଶାତ୍ମବୋଧକ ଗୀତଟିକୁ ରଚନା କରିଥିଲେ ବାଞ୍ଛାନିଧି ଦାସ।
1: ବାରିକ ଫାର୍ମ ଫ୍ରେସ୍, ଏଠାରେ ସମସ୍ତ ପ୍ରକାର ତାଜା ଅଧିକ ମୂଲ୍ୟଯୁକ୍ତ ପନିପରିବା ଅର୍ଗୁଲା, ବେବିକର୍ଣ୍ଣ, ଟର୍ନିପ୍, ଲେମନ୍ ଗ୍ରାସ୍, ବଟଲ୍ ଗର୍ଡ, ଗ୍ରୀନ୍ ଲାଟ୍ୟୁସ୍, ରେଡ୍ ଲାଟ୍ୟୁସ୍ ପକ୍ଷଈ ଜୈବିକ ଉପାୟରେ ଚାଷ କରାଯାଇ ସୁଲଭ ଦରରେ ବିକ୍ରୟ କରାଯାଏ। ଚାହିଦା ଅନୁଯାୟୀ ବାହାର ରାଜ୍ୟକୁ ମଧ୍ୟ ଯୋଗାଇ ଦିଆଯାଏ। ଆଜି ହିଁ ଯୋଗାଯୋଗ କରନ୍ତୁ ବାରିକ ଫାର୍ମ ଫ୍ରେସ୍, ପିପିଲି, ପୁରୀ। ମୋବାଇଲ୍ ନମ୍ବର 9238574297।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ
3: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍‌ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମ ଗୀତଟିକୁ ଶୁଣନ୍ତୁ, ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରେ, ଗାଇଛନ୍ତି ମହମ୍ମଦ ଅଜିଜ୍।

ଶୁଣିଲେ ଗୀତଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7 ମହିଳା ଫାଷ୍ଟ ଟ୍ରାକ୍ ଓ 5 ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ 2 ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ସାଇବର ଅପରାଧର ତ୍ୱରିତ ବିଚାର ପାଇଁ 7 ମହିଳା ଫାଷ୍ଟ ଟ୍ରାକ୍ ଏବଂ 5 ସାଇବର କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ୟୁଏନ୍ଏଫ୍ପିଏର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହୋଇପାରିବ। 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଧି ବ୍ୟବସ୍ଥାରେ ଅନେକ ସୁଧାର ଆଣିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ବାସ କରୁଥିବା ସାଧାରଣ ଜନତା, 62 ଜନଜାତି ସମୁଦାୟ, 13 ପିଭିଟିଜି ବର୍ଗଙ୍କ ସ୍ଥିତିକୁ ନଜରରେ ରଖି ସରକାର ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଉଛନ୍ତି। ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।
1: ସାଇବର କ୍ରାଇମକୁ ଆଖି ଆଗରେ ରଖିକି, ସେଥିରେ ଲୋକ ତୁରନ୍ତ ନ୍ୟାୟ ପାଆନ୍ତୁ ତାକୁ ଆଖି ଆଗରେ ରଖିକି ଆମେ ବାସ୍ତବରେ ଗୋଟିଏ ଯୋଜନା ଆରମ୍ଭ କରିଛୁ, ଯେଉଁଥିରେ କି ଆମେ 5 ଫାଷ୍ଟ ଟ୍ରାକ୍ ସାଇବର କୋର୍ଟ ତାର ଏକ ପରିଯୋଜନା ଆମେ ଆରମ୍ଭ କରୁଛୁ ଏବଂ ତାକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବହୁତ ଶୀଘ୍ର ବିଭାଗ ତରଫରୁ, ଯେ ସେଥିରେ ସାଇବର କ୍ରାଇମ ରିଲେଟେଡ୍ କେସ୍ ଗୁଡ଼ାକ ପାଇଁ କେବଳ ସେଇଗୁଡ଼ାକ ଡେଜିଗ୍ନେଟ୍ କୋର୍ଟ ରହିବ ଏବଂ ଓଡ଼ିଶାର ବିଭିନ୍ନ ରିଜିଅନ୍ରେ ରହୁଥିବା 5 କୋର୍ଟ, ସେ 5 କୋର୍ଟରେ ପ୍ରାଇମେରିଲି ଆମେ ସାଇବର କ୍ରାଇମ ରିଲେଟେଡ୍ କେସ୍ ଗୁଡ଼ିକ କେବଳ ଟ୍ରାଏଲ୍ କରାଯିବ ଏବଂ ସେଥିରେ ଯେମିତି ତୁରନ୍ତ ଦଣ୍ଡବିଧାନ ହୋଇପାରିବ ସେ କଥାକୁ ନେଇକି ସାଇବର କ୍ରାଇମ ଲ ଏବଂ ସାଇବର ଏଭିଡେନ୍ସ ଗୁଡ଼ିକ ବାବଦରେ ଯୋଉ ପ୍ରିଜାଇଡିଂ ଅଫିସର ହେଉ କି ପ୍ରସିକ୍ୟୁଟିଂ ଅଫିସର ହେଉ ତାଙ୍କର ଏକ୍ସପର୍ଟିଜ୍ କେମିତି ରହିବ ସେ ବାବଦରେ ଚିନ୍ତା କରାଯାଉଛି।
0: ବିଚାରପତିମାନେ ସାଇବର ଆଇନ ଓ ଏହା ସହିତ ଜଡ଼ିତ ବୈଷୟିକ ଜ୍ଞାନ ଉପରେ ବିଶେଷ ଧ୍ୟାନ ରଖିବେ, ଯାହାଫଳରେ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। କାର୍ଯ୍ୟକ୍ରମରେ ଆଇନ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି 2 ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ 115 ମାମଲାର ସମାଧାନ ହେବା ସହିତ 9,68,11,334 ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ହୋଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତରେ 5,796 ବିଭିନ୍ନ ମାମଲାର ଶୁଣାଣି କରାଯାଇ କ୍ଷତିପୂରଣ ବାବଦକୁ 1,83,24,020 ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ାରେ ଅନୁଷ୍ଠିତ ଲୋକ ଅଦାଲତରେ 25,278 ମାମଲାର ସମାଧାନ କରାଯାଇ 24,83,594 ଟଙ୍କା ଆଦାୟ ହୋଇଛି। ଗଜପତି ଜିଲ୍ଲାର ଆର୍ ଉଦୟଗିରି, ମୋହନା ଓ କାଶୀନଗରଠାରେ ଥିବା ତାଲୁକସ୍ତରୀୟ ଅଦାଲତରେ ଅନୁଷ୍ଠିତ ଶିବିରରେ 1,849 ମାମଲା

15টি মামলার ফয়সলা করা যাইছি। ওড়িশা জল নিগম ওয়াটকো সমস্ত 29টি সহরাঞ্চলের শত প্রতিশত ঘরোই পাইপ জল সংযোগক নিশ্চিত করে সার্বজনীন জল যোগাণ লক্ষ্য পূরণ করেছে। রাজ্যের সহরাঞ্চল জল পরিচালনা ক্ষেত্রে ওড়িশা দেশের অগ্রণী রাজ্যগুড়িক মধ্যে এই সফলতা হাসল করে নূতন মাইলখুঁটা স্থাপন করেছে। চলিত বর্ষ মার্চ মাস সুদ্ধা ওয়াটকো প্রায় 763,082 ঘরোই সংযোগ মাধ্যমে 40,91,000 সহরবাসী পাইপ যোগে পানীয় জল যোগাই আসুছি। ড্রিঙ্ক ফ্রম ট্যাপ অভিযান এই প্রয়াসক অধিক গতিশীল করেছে। বর্তমান 11টি সহরাঞ্চলের 24 ঘণ্টিয়া বিশুদ্ধ পানীয় জল যোগাণ সফলতার সহ জারি রয়েছে। অন্য 17টি সহরের এর সম্প্রসারণ কার্য দ্রুত গতিরে করা যাচ্ছে। আপনমানে আঞ্চলিক সংবাদ শুনছন্তি আকাশবাণী কটক কেন্দ্ররু। ଓଡ଼ିଶା ଉପକୂଳ ଅବଦୁଲ କଲାମ ଦ୍ୱୀପରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏମ୍ଆଇଆର୍ଭି ଦକ୍ଷତା ଥିବା ଏହି କ୍ଷେପଣାସ୍ତ୍ରରେ ଏକାଧିକ ପେଲୋଡ୍ ସହିତ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଭାରତ ମହାସାଗର ଏବଂ ବିସ୍ତୃତ ଭୌଗୋଳିକ କ୍ଷେତ୍ରରେ ଏହି ପରୀକ୍ଷଣ କରାଯାଇଥିବା ଡିଆର୍ଡିଓ ପକ୍ଷରୁ ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓର ସଫଳତା ପାଇଁ ଭାରତୀୟ ସେନା ଓ ଶିଳ୍ପ ସଂସ୍ଥାକୁ ପ୍ରଶଂସା କରିଛନ୍ତି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଶ୍ରୀ ସିଂହ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇ ଭୋଇ ସେବକଙ୍କ ଦ୍ୱାରା ତିନି ରଥର ଦୁଇଟି ଲେଖାଏଁ ନାହକ ଚକରେ ଅଖ ଡେରା ନୀତି କରାଯାଇଥିଲା। ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବା ସହ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ବାଢ଼ୀ ଆଶା ବ୍ୟକ୍ତ କରିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବ। ଦୁଇ ଦିନ ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ ଏପ୍ରିଲ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। କାଜୁ ପ୍ରକ୍ରିୟାକରଣ ନୂଆ ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କୃଷକଙ୍କୁ ଆର୍ଥିକ ଦିଗରେ ସଶକ୍ତ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା କାଜୁ ପ୍ରକ୍ରିୟାକରଣ ଶିଳ୍ପ ସଂଘ ପକ୍ଷରୁ ଆୟୋଜିତ କାଜୁ ଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀରେ ଯୋଗଦେଇ କାଜୁ ପ୍ରକ୍ରିୟାକରଣ ଦିଗରେ ନୂତନ ଯନ୍ତ୍ରପାତି କାଜୁ ଉତ୍ପାଦନ ବୃଦ୍ଧି ଉନ୍ନତ ଗୁଣବତ୍ତା ରକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ 33% ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳ ସଙ୍କଟ ଦୂରୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହରକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ବନ୍ତ ଛକ ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ଉଠା ଦୋକାନୀମାନଙ୍କୁ ସରକାରୀ ଜାଗାରୁ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇସ୍ଥିତ ହରିହର ନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳପଡ଼ିଆଠାରେ ଅନୁଷ୍ଠିତ 14 ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍ଯାପିତ ହୋଇଛି। ବାଳକ ବିଭାଗରେ ପଟାମୁଣ୍ଡାଇ ଦଳ 4-2 ଗୋଲ୍ରେ ନେତାଜୀ କ୍ଲବ ରାଜକନିକାଠାରୁ ବିଜୟୀ ହୋଇଛି। ବାଳିକା ବିଭାଗରେ ଆଳି ହାଇସ୍କୁଲ 2-0 ଗୋଲ୍ରେ ଆଳି ଏକାଡେମୀକୁ ପରାସ୍ତ କରି ସିଏମ୍ ଟ୍ରଫି ହାସଲ କରିଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

0: ଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7 ମହିଳା ଫାଷ୍ଟ ଟ୍ରାକ୍ ଓ 5 ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳ କ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଗଭ୍ ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସୁରକ୍ଷିତ ଜୀବନ ଓ ଆର୍ଥିକ ବ୍ୟବସ୍ଥାକୁ ସଶକ୍ତ କରୁଛି ସାମାଜିକ ସୁରକ୍ଷା ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ସାଧାରଣ ନାଗରିକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଏବଂ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାକୁ ଆଜି 11 ପୂରଣ ହୋଇଛି। 2015 ଆଜିର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର କୋଲକାତାଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଭଳି 3 ସାମାଜିକ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଆଜିର ଦିବସରେ ଶୁଭାରମ୍ଭ କରିଥିଲେ। ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଏହି 3 ଯାକ ଯୋଜନା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ଆର୍ଥିକ ଅନିଶ୍ଚିତତାଠାରୁ ଜୀବନକୁ ସୁରକ୍ଷିତ ରଖିବାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଦେଶର ଅଣସଂଗଠିତ ବର୍ଗର ଲୋକ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଜାତୀୟ ଆର୍ଥିକ ସମାବେଶୀ ମିଶନ ଭାବରେ ଏହି ଯୋଜନାଗୁଡ଼ିକୁ ପ୍ରଣୟନ କରାଯାଇଛି। ଦରିଦ୍ର ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ ପାଇଁ ମଧ୍ୟ ସରକାର ସରଳୀକରଣ ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି। ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ହେଉଛି ଏକ ବର୍ଷିକିଆ ଯୋଜନା ଯାହା ପ୍ରତ୍ୟେକ ବର୍ଷ ଅର୍ଥରାଶି ଗ୍ରହଣ ମାଧ୍ୟମରେ ପୁନଃ କାର୍ଯ୍ୟକ୍ଷମ ହୋଇଥାଏ। କୌଣସି କାରଣବଶତଃ ହିତାଧିକାରୀଙ୍କର ମୃତ୍ୟୁ ହେଲେ ଏଥିପାଇଁ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18-50 ବୟସ୍କ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଏହି ଯୋଜନାରେ ପଞ୍ଜୀକୃତ ହୁଅନ୍ତି। ବାର୍ଷିକ 436 ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2,00,000 ମିଳିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ଷମ ହେଉଥିବା ଏକ ଦୁର୍ଘଟଣାଜନିତ ବୀମା ଯୋଜନା। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ଭିନ୍ନକ୍ଷମତା ପାଇଁ ଏଥିରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। ବ୍ୟାଙ୍କ କିମ୍ବା ଡାକଘରେ 18-70 ବୟସ୍କ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ବାର୍ଷିକ 20 ପ୍ରିମିୟମ ବଦଳରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମତା ପାଇଁ 2,00,000 ବୀମାରାଶି ପ୍ରଦାନ କରାଯାଇଥାଏ। ତେବେ ଆଂଶିକ ଭିନ୍ନକ୍ଷମ କ୍ଷେତ୍ରରେ ଅର୍ଥରାଶି 1,00,000 ମଧ୍ୟରେ ସୀମିତ ରହିଛି। ଯୋଜନା ଅଧୀନରେ ଗତ ଏପ୍ରିଲ ମାସ 29 ସୁଦ୍ଧା 58,09,00,000 ଉର୍ଦ୍ଧ୍ୱ ବ୍ୟକ୍ତି ପଞ୍ଜୀକୃତ ହୋଇଛନ୍ତି। ଏଥିରେ ମହିଳା ପଞ୍ଜୀକରଣ ସଂଖ୍ୟା ପାଖାପାଖି ଅର୍ଦ୍ଧେକ ଅର୍ଥାତ୍ 27,45,00,000 ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ 19,30,00,000 ପଞ୍ଜୀକରଣ ହୋଇଥିବା ବେଳେ ଗତ ଏପ୍ରିଲ ମାସ ଶେଷ ସୁଦ୍ଧା 3,667,52,00,000 ଟଙ୍କା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 1,84,662 ଦାବିର ସମାଧାନ କରାଯାଇଛି। ଗରିବ, ଅବହେଳିତ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲକ୍ଷ୍ୟରେ ଅଟଳ ପେନ୍ସନ୍ ଯୋଜନାକୁ ଆରମ୍ଭ କରାଯାଇଥିଲା। ଜାତୀୟ ପେନ୍ସନ୍ ବ୍ୟବସ୍ଥାର ସାମଗ୍ରିକ ପ୍ରଶାସନିକ ଓ ସଂସ୍ଥାଗତ ଢାଞ୍ଚା ଅଧୀନରେ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ଅଟଳ ପେନ୍ସନ୍ ଯୋଜନା ପରିଚାଳିତ ହୋଇଥାଏ। 18-40 ବୟସ୍କ ସମସ୍ତ ବ୍ୟାଙ୍କ ଖାତାଧାରୀ ଏହି ଯୋଜନାରେ ସାମିଲ ହେବାର ବ୍ୟବସ୍ଥା ରହିଛି। ତେବେ ଆୟକରଦାତାଙ୍କୁ ଏଥିରୁ ବାଦ୍ ଦିଆଯାଏ।

0: ମିଳିଛି। ଏହି ଯୋଜନାର ପଞ୍ଜୀକୃତଙ୍କ ମଧ୍ୟରେ ପାଖାପାଖି 48% ହେଉଛନ୍ତି ମହିଳା। ବାର୍ଦ୍ଧକ୍ୟ ଅବସ୍ଥାରେ ଏହି ଯୋଜନା ଅଧୀନରେ 1,000-5,000 ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ ସମୟ ଅବଧି 20 ବର୍ଷ ଧାର୍ଯ୍ୟ ହୋଇଛି। ବୃଦ୍ଧି ପାଉଥିବା ପେନ୍ସନ୍ ପାଣ୍ଠି ଏବଂ ପଞ୍ଜୀକୃତଙ୍କ ସଂଖ୍ୟା ବୃଦ୍ଧି ସହିତ ଏହି ଯୋଜନା ନିମ୍ନ ଆୟକାରୀ ପରିବାର ମଧ୍ୟରେ ଦୀର୍ଘମିଆଦୀ ସଞ୍ଚୟ ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିଛି। ସମସ୍ତଙ୍କ ପାଇଁ ପେନ୍ସନ୍ ଲକ୍ଷ୍ୟ ଦିଗରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶରେ ସୁରକ୍ଷିତ ଜୀବନ ଏବଂ ସୁରକ୍ଷିତ ଆର୍ଥିକ ବ୍ୟବସ୍ଥାକୁ ଏହି 3ଟିଯାକ ସାମାଜିକ ସୁରକ୍ଷା ଯୋଜନା ଗତିଶୀଳ କରିଛି। ତେବେ ଏ ନେଇ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ନକଲି ଅଫର୍ସ ପ୍ରତି ସାବଧାନ।
3: ଆର୍ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆକାଶବାଣୀ ପୁରୀ ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ସୁରେଶ ୱାଡ଼େକର ଏବଂ ନମିତା ଅଗ୍ରୱାଲଙ୍କ କଣ୍ଠରେ ଆମ ଭିତରେ କିଛି ଅଛି କଥାଚିତ୍ର ଗୀତଟିକୁ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ବିକାଶ ଦାସ।

ତୁ ମୋ ଆଖିର ତାରା ଏହି କଥାଚିତ୍ର ଗୀତଟିକୁ ଶୁଣନ୍ତୁ। ଇରା ମହାନ୍ତିଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ମଳୟ ମିଶ୍ର।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ଜିଲ୍ଲା ହଲଚଲ ଏବଂ ବନାନୀ। ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଟିଭିକେ ସର୍ବାଧିକ 108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାର 11 ବର୍ଷ ପୂର୍ତ୍ତି ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହିସବୁ ଯୋଜନା ବିଶେଷ କରି ସମାଜର ଅବହେଳିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିଲା। ଯୋଜନାଗୁଡ଼ିକ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୀମା ଏବଂ ପେନ୍ସନ୍ ସୁବିଧା ଯୋଗାଇ ଦେବା ନିମନ୍ତେ ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା, ପିଏମ୍ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାକୁ ନେଇ ଜନସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ 27 କୋଟିରୁ ଉର୍ଦ୍ଧ, ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ 58 କୋଟି ଏବଂ ଅଟଳ ପେନ୍ସନ୍ ଯୋଜନା ଅଧୀନରେ 9 କୋଟି ହିତାଧିକାରୀ ନାମ ପଞ୍ଜୀକରଣ କରିଥିବା ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଦେଶର 42 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର 6 ପଞ୍ଚାୟତ ଏହି ପୁରସ୍କାର ପାଇବା ଲାଗି ଚୟନ ହୋଇଛନ୍ତି। ଏହାପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା 5 ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର 2 ବର୍ଗରେ ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯିବ। ଦାରିଦ୍ର୍ୟ ମୁକ୍ତ ଜୀବନଶୈଳୀ, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ନ୍ୟାୟ, ମହିଳା ଅନୁକୂଳ ଶାସନ ବ୍ୟବସ୍ଥା ସମେତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ବର୍ଗରେ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ 34 ଗ୍ରାମ ପଞ୍ଚାୟତକୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ପ୍ରଦାନ କରାଯାଉଥିବା ସମ୍ମାନ ଜିଲ୍ଲା, ବ୍ଲକ ଏବଂ ଗ୍ରାମସ୍ତରରେ ଉତ୍ତମ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରାଯିବ। ଏହି ବର୍ଗରେ 8 ପଞ୍ଚାୟତକୁ ମନୋନୀତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଜୟୀ ପଞ୍ଚାୟତଗୁଡ଼ିକୁ 50 ଲକ୍ଷରୁ 5 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ବେଆଇନ ଅର୍ଥ ଦେଣନେଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚଣ୍ଡିଗଡ଼ର 5 ସ୍ଥାନରେ ଚଢ଼ାଉ କରାଯାଇଥିଲା। ବେଆଇନ ଅର୍ଥ କାରବାର ଆଇନ 2002 ଅନୁସାରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ଅରୋରା ପ୍ରାୟ 100 କୋଟି ଟଙ୍କାର ମୋବାଇଲ ଫୋନ୍ କିଣା ଜାଲ ରସିଦ ପୈଠ କରି ଜାଲ କମ୍ପାନୀ ମାଧ୍ୟମରେ ଇନ୍ପୁଟ୍ GST ଟଙ୍କା ହଡ଼ପ କରିଥିବା ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଭୈରୁଣ୍ଡାଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର 4th ପର୍ଯ୍ୟାୟର ଶୁଭାରମ୍ଭ ଏବଂ 25 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ 973 ସଡ଼କ ପ୍ରକଳ୍ପର ଅନୁମୋଦନ ଏବଂ ଅର୍ଥ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମଧ୍ୟପ୍ରଦେଶର 987 ଗ୍ରାମର ଲୋକମାନେ ଉପକୃତ ହେବେ। 2026-27 ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମୁଦାୟ 18,907 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିଷିଦ୍ଧ ଔଷଧ ସେବନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ୍ଙ୍କୁ ଭାରତୀୟ କୁସ୍ତି ମହାସଂଘ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଚଳିତ ବର୍ଷ ଜୁନ୍ 26 ପର୍ଯ୍ୟନ୍ତ ଘରୋଇ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ଉପରେ ବିନେଶ

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
3: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ଉଦାହରଣ ମୁଁ ଦେଇପାରେ ଏଠି ଆମର ଦେଖନ୍ତୁ ଗୁଜୁରାଟର କଚ୍ଛ, କଚ୍ଛରୁ ଆମର ଯୋଉ ଏରା ପକ୍ଷୀ ଯୋଉ ଫ୍ଲେମିଙ୍ଗୋ ବୋଲି କହୁଛନ୍ତି, ସେ ଫ୍ଲେମିଙ୍ଗୋ ଚଢେଇ ଗୁଡ଼ା ଆମର କଚ୍ଛ ଉପତ୍ୟକାରୁ ହିଁ ଆସିଥାନ୍ତି ନଳବଣକୁ।
1: ଏ ଯୋଉ ନଳବଣକୁ ନିର୍ଦ୍ଦିଷ୍ଟ ଭାବରେ କାହିଁକି ଆସନ୍ତି, ପସନ୍ଦ କାହିଁ କରୁଛନ୍ତି, ସେଇଟା ଗୋଟେ ପ୍ରଶ୍ନ ମନରେ ଆସୁଛି।
0: ଭୌଗୋଳିକ ସ୍ଥିତି ଦେଖିବାକୁ ଗଲେ ଆପଣ ଜାଣିପାରିବେ ଏହା ହେଉଛି ଗୋଟେ ସମର୍ସିବୁଲ ଆଇଲ୍ୟାଣ୍ଡ ବା ଆମେ ଓଡ଼ିଆରେ କହିଲାକୁ ବର୍ଷା ଦିନେ ଏଇ ଦ୍ୱୀପଟି ପୁରା ସମ୍ପୂର୍ଣ୍ଣ ରୂପେ ଚିଲିକା ପାଣିରେ ବୁଡ଼ିଯାଏ।
1: ଆଚ୍ଛା, ଜଳମଗ୍ନ
0: ଜଳମଗ୍ନ ହେଇଯାଏ। ତେଣୁ ବୁଡ଼ିଗଲା ପରେ ଏଇ ଯୋଉ ମାଟି ଅଂଶଟି ପାଣି ଭିତରେ ରହିଲା, ପାଣି ଯେତେବେଳେ ଧୀରେ ଧୀରେ ବର୍ଷା ଦିନ ପରେ କମିଯାଏ ଚିଲିକାରୁ, ଏ ମାଟି ଅଂଶଟି ଧୀରେ ଧୀରେ ତାର ମଥା ଟେକି ବାହାରକୁ ବାହାରିଥାଏ। ଏହାଫଳରେ କଣ ହୁଏ ନା, ଯୋଉ ମାଟି ଅଂଶଟି ରହିଲା ଏ ଦ୍ୱୀପର, ସେ ପୁରା ସମ୍ପୂର୍ଣ୍ଣ ଗୋଟେ କାଦୁଅ ପଡ଼ିଆରେ ପରିଣତ ହେଇଥାଏ।
1: ଆଚ୍ଛା,
0: ଆଉ କାଦୁଅ ପଡ଼ିଆରେ ପରିଣତ ହେବା ଦ୍ୱାରା ଯେ ସେଠି ନିଶ୍ଚିନ୍ତ ଭାବରେ ଜଳଜ ଜନ୍ତୁ ନିଶ୍ଚୟ ଥିବେ, ତା ଭିତରେ ପୋକଠୁ ଆରମ୍ଭ କରି ଯୋଉ କରାଯାଏ ଜଳଜ ଉଦ୍ଭିଦ ସବୁ ଥିବେ ତା ଭିତରେ, ତେଣୁ ସେଇମାନଙ୍କୁ ଖାଇବା ପାଇଁ ନର୍ମାଲି ଆମର ଚଢ଼େଇମାନେ ସେଠି ପହଞ୍ଚିଥାନ୍ତି। ତା ଛଡ଼ା ଆମର ଏଇ ଯୋଉ ନଳବଣକୁ ଆମେ ପ୍ରୋଟେକ୍ସନ ଦେଇକି ଆମେ ଜଗି ରଖିଥାଉ, ପୁରା 365 ଦିନ ବର୍ଷର 365 ଦିନ ଆମେ ଯୋଉ ଜଗିଥାଉ, ତାଦ୍ୱାରା ସେଠି ପ୍ରଚୁର ପରିମାଣରେ ମାଛ ମଧ୍ୟ ମିଳେ। ମାଛ ହଉ, କଙ୍କଡ଼ା ହଉ, କି ଆପଣଙ୍କର ଚିଙ୍ଗୁଡ଼ି ହଉ, ଏସବୁ ଜିନିଷ ସେଠି ପ୍ରଚୁର ପରିମାଣରେ ମିଳେ। ମାନେ ଏମିତିକି ଆପଣ ଗେଣ୍ଡା,
1: ଆଚ୍ଛା,
0: ତାକୁ ମଧ୍ୟ ଖାଇବା ପାଇଁ ଆମର ଚଢ଼େଇମାନେ ସେଠି ମଧ୍ୟ ଏକତ୍ରିତ ହେଇଥାନ୍ତି।
1: ଆଜ୍ଞା,
0: ତେଣୁ ଏହା ହିଁ ହେଉଛି ତାର ବିଶେଷତ୍ୱ ନଳବଣରେ, କାହିଁକି ଚଢ଼େଇମାନେ ଆସିକି ପ୍ରାୟ ଏ ଶୀତ ଦିନେ ପହଞ୍ଚନ୍ତି।
1: ତାମାନେ ଆପଣମାନଙ୍କର ଅନେକ ଦାୟିତ୍ୱ ବଢ଼ିଯାଉଥିବ, ଯେତେବେଳେ ଅଭୟାରଣ୍ୟ ଭାବରେ ଘୋଷିତ ହେଇଛି 1987 ଆପଣ ଯାହା କହିଲେ, ତେଣୁ ସେମାନଙ୍କୁ କେମିତି ସୁରକ୍ଷା ଦିଆଯାଇପାରିବ ଯାହାଫଳରେ ସେମାନେ ପ୍ରତିବର୍ଷ ତାଙ୍କର ସଂଖ୍ୟା ମଧ୍ୟ ବଢ଼ିବ, ଏବଂ ପ୍ରକୃତିର ଯେଉଁ ଜୈବ ବିବିଧତା କଥା ଆମେ କହୁଛୁ, ଏଇ ଯେଉଁ ନିର୍ଦ୍ଦିଷ୍ଟ ସେଇ ଅଞ୍ଚଳଟା ଆହୁରି ସମୃଦ୍ଧ ହେବ, ସେ କ୍ଷେତ୍ରରେ ବିଶେଷ କରିକି ଯେଉଁ ଖାଦ୍ୟ କଥା ଆମେ କହୁଛେ ପକ୍ଷୀମାନଙ୍କ ପାଇଁ, ଯେଉଁ ପକ୍ଷୀ ବି ଆସୁଛନ୍ତି ତାଙ୍କ ସୁରକ୍ଷା ପାଇଁ ବନ ବିଭାଗ ନିର୍ଦ୍ଦିଷ୍ଟ ଭାବରେ ଆପଣଙ୍କୁ ପଦକ୍ଷେପ ନେଉଥିବେ, ଦୃଷ୍ଟିପାତ କରୁଥିବେ, ଯତ୍ନବାନ ହେଉଥିବେ ଯେ ସେମାନଙ୍କୁ କେମିତି ସୁରକ୍ଷା ଦେଇପାରିବା ବା ଖାଦ୍ୟ ବ୍ୟବସ୍ଥା ତାଙ୍କର ଠିକ୍ ରହିପାରିବ, ଏ କ୍ଷେତ୍ରରେ କେମିତି କ'ଣ ସବୁ ପଦକ୍ଷେପ ନିଅନ୍ତି?
0: ଯେଉଁ ପକ୍ଷୀମାନେ ଆମର ନଳବଣକୁ ଆସନ୍ତି, ସେଥିପାଇଁ ଆମେ ବିଶେଷ ଭାବରେ କିଛି ଖାଦ୍ୟ ପାଇଁ ବ୍ୟବସ୍ଥା କରିନଥାଉ। ସେମାନେ ସାଧାରଣତଃ ପ୍ରାକୃତିକ ଖାଦ୍ୟ ଉପରେ ହିଁ ନିର୍ଭର କରିଥାନ୍ତି, ଯେଉଁଟା ମୁଁ କହିଲି ଆଗରୁ ସ୍ଥାନୀୟ ଭାବରେ ମିଳୁଥିବା ଯେଉଁ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି କିମ୍ବା କୌଣସି ଜଳଜ ଉଦ୍ଭିଦ ହେଉ କିମ୍ବା ଜଳଜ ଜୀବ ଜନ୍ତୁ ହୁଅନ୍ତୁ, ତାଙ୍କରି ଉପରେ ହିଁ ସେମାନେ ନିର୍ଭର କରିଥାନ୍ତି। ତେଣୁ ତାଙ୍କର ପ୍ରାକୃତିକ ଖାଦ୍ୟ ଯାହା ମିଳେ ତାକୁ ଖାଲି ଆମେ ପରିଚାଳନା କରିଥାଉ। ଗୋଟିଏ ଉଦାହରଣ ମୁଁ ଆପଣଙ୍କୁ ଦେଇପାରେ, ଏଠି ନଳବଣରେ ଯେଉଁ କାଦୁଅ ଅଞ୍ଚଳ ଅଛି ସେଠି ଗୋଟେ ସାଲିକର୍ଣ୍ଣିଆ ବୋଲି ଗୋଟେ ଅନାବନା ଗଛଟେ ଦେଖାଦିଏ। ଏଇ ଅନାବନା ଗଛଟେ କ'ଣ ବହୁତ ଚଞ୍ଚଳ ସେ କାଦୁଅ ଅଞ୍ଚଳରେ ମାଡ଼ିଯାଏ, ଯାହାଫଳରେ ଯେଉଁ ଚଢ଼େଇମାନେ ସେଠି ଆସି ପହଞ୍ଚନ୍ତି ସେମାନେ ଯେଉଁ ଆମର କାଦୁଅକୁ ଖୁମ୍ପିକି ଯେଉଁ ଖାଆନ୍ତି, ସେ ଆଉ ଖୁମ୍ପିକି ଖାଇବାରେ ତାଙ୍କର ଗୋଟେ ସେ ଅନ୍ତରାୟ ସୃଷ୍ଟି କରେ। ସେ ସାଲିକର୍ଣ୍ଣିଆ ସାଲିକର୍ଣ୍ଣିଆକୁ ସବୁ ସେଠୁ ଓପାଡ଼ି ସବୁ ପରିଷ୍କାର କରିଥାଉ, ଏବଂ ସେ କାଦୁଅ ଯେମିତି ସମ୍ପୂର୍ଣ୍ଣ ରୂପେ ଖାଲି କାଦୁଅ ରହିବ ଏବଂ ଚଢ଼େଇମାନେ ତା ଦେହରୁ ଖୁମ୍ପିକି କେମିତି ଖାଦ୍ୟ ଖାଇପାରିବେ ସେଠି ତାର ବ୍ୟବସ୍ଥା କରିଥାଉ। ପ୍ରାୟ ଆମର ଏଠି ମାଇଗ୍ରେଟୋରୀ ବାର୍ଡ ସବୁ ଆସୁଛନ୍ତି ବା ବିଦେଶରୁ ସବୁ ପକ୍ଷୀ ଆସୁଛନ୍ତି, ତେଣୁ ଯେହେତୁ ଏମାନେ ପୃଥିବୀର ଅନ୍ୟ ଅଞ୍ଚଳରୁ ଆସୁଛନ୍ତି, ତେଣୁ ବାର୍ଡ ଫ୍ଲୁ ବ୍ୟାପିବାର ବହୁତ ସମ୍ଭାବନା ଥାଏ। ତେଣୁ ଏଇ ବାର୍ଡ ଫ୍ଲୁ କିପରି ନ ବ୍ୟାପିବ ବା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ କେମିତି ଚଢ଼େଇ ଆମର ଏଠିକି ନ ଆସନ୍ତି, ବା ଯଦି ଆସିଲେ ତାର ବା ପ୍ରତିକାର କରିବା ପାଇଁ ଆମେ ଯେଉଁ ଷ୍ଟେପ୍ ସବୁ ଆମେ ନେଉ ବା ଯେଉଁ ପଦକ୍ଷେପ ଆମେ ନେଉ, ସେଗୁଡ଼ିକ ହେଲା ଆମର କ'ଣ ସ୍ଥାନୀୟ ଯେଉଁ ପଶୁ ଚିକିତ୍ସକ ଅଛନ୍ତି ଆମର ବାଲୁଗାଁରେ, ସେମାନେ ଟାଇମ୍ ଟୁ ଟାଇମ୍ ସେଠି ଯାଇ ଆମର ଚଢ଼େଇମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି।
1: ତା
0: ଛଡ଼ା ଆମର ଫୁଲନଖରାରେ ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍,
1: ପଶୁ ରୋଗ ଗବେଷଣା କେନ୍ଦ୍ର,
0: ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର, ସେଠୁ ମଧ୍ୟ ତାଙ୍କର ଟିମ୍ ଯାଇ ଆମର ନଳବଣ ତଦାରଖ କରନ୍ତି। ସେଠି ଦେଖିବେ ଯଦି କୌଣସି ପକ୍ଷୀ ରୋଗାକ୍ରାନ୍ତ ହେଇଛି କିମ୍ବା କୌଣସି ସିମ୍ପଟମ୍ ଦେଖାଯାଉଛି ବାର୍ଡ ଫ୍ଲୁର, ତାହେଲେ ସେ ତାର କିଛି ସାମ୍ପଲ କଲେକ୍ସନ କରନ୍ତି, ଏବଂ ସେ ସାମ୍ପଲକୁ ଆମେ କ'ଣ କରୁ ନା, ଭୋପାଳରେ ଯୋଉଟା ଅଛି ଆମର ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ ଲାବୋରେଟୋରୀ ବା HSADL, ତାକୁ ଆମେ ସେଠିକି ପଠାଉ। ସେଠି ପଠେଇଲେ ସେଠି ସାମ୍ପଲ ସେଠି ଟେଷ୍ଟ ହବ, ଯଦି କିଛି ବାର୍ଡ ଫ୍ଲୁର ପଜିଟିଭ ଜଣାପଡ଼େ ତାହେଲେ ଆମର ତାର ଚିକିତ୍ସା କରୁ। ବଡ଼ ସୁଖର କଥା ଯେ ଆଜି ଯାଏ ଆମର କୌଣସି ବାର୍ଡ ଫ୍ଲୁ ସେଠି ଦେଖାଯାଇନି।
1: ତେବେ ନିଶ୍ଚିତ ଭାବରେ ସୁରକ୍ଷା ଦାୟିତ୍ୱ ଯେତେବେଳେ ଆମେ କହୁଛେ, ତାଙ୍କ ଖାଦ୍ୟ ପାଇଁ ବି ମଧ୍ୟ ଆପଣମାନେ ଚିନ୍ତିତ ରୁହନ୍ତି, ଏବଂ କିଭଳି ଭାବରେ ସେମାନେ ଠିକ୍ ଭାବରେ ଖାଦ୍ୟ ପାଇପାରିବେ ଏବଂ ସ୍ୱାସ୍ଥ୍ୟ ବି ମଧ୍ୟ କେମିତି ଠିକ୍ ରହିବ, ପ୍ରତିଷେଧକ ବ୍ୟବସ୍ଥା ସବୁ ବିଭିନ୍ନ ପ୍ରକାର ଗ୍ରହଣ କରାଯାଉଛି। ତେବେ ଯେଉଁ ପକ୍ଷୀ ନଳବଣକୁ ଆସୁଛନ୍ତି ସେଠି ରହୁଛନ୍ତି, ଅନେକ ସମୟରେ ସୁରକ୍ଷା ପ୍ରତି ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ, କାହିଁକି ନା ଅନେକ ଅସାଧୁ ବ୍ୟକ୍ତିତ୍ୱ ସବୁ ଅଛନ୍ତି, ଅନେକ ସମୟରେ ପକ୍ଷୀ ଶିକାର ମନୋଭାବ ମଧ୍ୟ ଅନେକ ରହିଥାଏ, ତେଣୁ ଏ ସମୟରେ ବନ କର୍ମଚାରୀମାନଙ୍କର ଦାୟିତ୍ୱ ବଢ଼ିଯାଏ, ସେ ସୁରକ୍ଷା ବ୍ୟବସ୍ଥାଟା କେମିତି କ'ଣ ଆପଣମାନେ ନେଇଥାନ୍ତି ସେ ବିଷୟରେ ଟିକେ ଧାରଣା ଦେବେ?
0: ତା ପୂର୍ବରୁ ମୁଁ ଆପଣଙ୍କୁ କ'ଣ ସବୁ ଆର ଇସ୍ୟୁ ଅଛି ବା କ'ଣ ସବୁ ବିପଦ ଏ ନଳବଣ ପ୍ରତି, ମୁଁ ତା ପାଇଁ ଟିକେ ଆଲୋକପାତ କରୁଛି। ଗୋଟେ ହେଲା ମତ୍ସ୍ୟଜୀବୀ, ଦେଖନ୍ତୁ ଚିଲିକାର ହ୍ରଦର ପରିମାଣ ବା କ୍ଷେତ୍ରଫଳ ହେଲା ଆପଣଙ୍କ 950 ପ୍ରାୟ 1000 ବର୍ଗ କିଲୋମିଟର, ସେମାନେ ସବୁ ଜାଗାରେ ମାଛ ଧରିପାରିବେ। ସେ 950 ବର୍ଗ କିଲୋମିଟର ଭିତରୁ କେବଳ ଆମର ରେଷ୍ଟ୍ରିକ୍ସନ ଏରିଆ ହେଲା ଆମର 15.53 ବର୍ଗ କିଲୋମିଟର, ଯୋଉଟାକି ଆମର ନଳବଣ ବୋଲି କହୁଛୁ, କିନ୍ତୁ ଯେହେତୁ ଏଇଟା ଆମର

0: ବର୍ଷକ 365 ଦିନ ଯାକ ଆମ ସୁରକ୍ଷା ବଳୟରେ ରହୁଛି, ତେଣୁ ସେଠି ପ୍ରାୟ ମାଛର ପ୍ରଜନନ ବହୁତ ଭଲ ହେଇଥାଏ। ତେଣୁ ସବୁ ମତ୍ସ୍ୟଜୀବୀ ମାନଙ୍କ ନଜର ଥାଏ, ଯଦି ଆମେ ଆଦେହରେ ଥରେ ପଶିକି ଜାଲ ପକେଇଦେଉ ଆମର ପ୍ରାୟ 15 ଦିନର ଆୟ ସେଠୁ ହେଇଯିବ। ସମସ୍ତଙ୍କର ପ୍ରାୟ ଲୁଚା ଚୋରାରେ କେମିତି ରାତି ଅଧିଆ କିଛି ରୋଜଗାର କରି ପଳେଇବା, ସେଇଟା ହିଁ ତାଙ୍କର ପ୍ରବୃତ୍ତି।
1: ସେଇ ଅଞ୍ଚଳଟା ଯେହେତୁ ମାଛ ଉତ୍ପାଦନ ବେଶୀ ରହିଛି ବା ମାଛ ପ୍ରଜନନ ବେଶୀ ହେଇପାରୁଛି, ପରିବେଶ ସେଭଳି ରହିଛି, ମାଛ ସଂଖ୍ୟା ଯେତେବେଳେ ଅଧିକ ରହୁଛନ୍ତି ମତ୍ସ୍ୟଜୀବୀ ମାନେ ସେଠି ଆକର୍ଷିତ ହେଇକି
0: ଆସନ୍ତି। ନିଶ୍ଚୟ
1: ଆଚ୍ଛା,
0: ତା ଛଡ଼ା ଆମର ପକ୍ଷୀ ଶିକାରୀ, ସବୁ ଲୋକଙ୍କର ଗୋଟେ ଲାଳସ ରହିଛି, କ'ଣ ଆମେ ମାଛ ଖାଇବୁ କି ମାଂସ ଖାଇବୁ, ତା ଛଡ଼ା କିଛି ଚଢ଼େଇ ବି ସେମାନେ ମାରିକି ନେଇ ପଳେଇ ଆସନ୍ତି। ତେଣୁ ଏଇସବୁ ଜିନିଷ ଯୋଉ ରହିଲା ଆମର ନଳବଣ ପ୍ରତି ବିପଦ, ତେଣୁ ଏକୁ ସୁରକ୍ଷା ଦେବା ପାଇଁ ଆମର ବନ୍ୟପ୍ରାଣୀ ବିଭାଗ ତରଫରୁ କ'ଣ କରାହେଇଛି ନା, ଏ ନଳବଣ ଚାରିକର ଯାକ ଗୋଟେ ଡିମାର୍କେସନ କରାହେଇକି ଖୁଣ୍ଟ ସବୁ ପୋତା ହେଇଛି। ଯୋଉ ପ୍ରତ୍ୟେକ ଜାଗାରେ ଆପଣଙ୍କର ନଳବଣ ଚତୁଃପାର୍ଶ୍ୱରେ ଆମର ସିମେଣ୍ଟ ଖୁଣ୍ଟ ସବୁ ଅଛି, ଯେମିତି ଲୋକମାନେ ସମସ୍ତେ ଜାଣିପାରିବେ ନଳବଣର ପରିସୀମା ଆସିଗଲା। ତା ଛଡ଼ା ସେଠି ଆମର 3 ଫରେଷ୍ଟ ଗାର୍ଡ, ତା ଛଡ଼ା ଆଉ 20 ତାଙ୍କୁ ସାହାଯ୍ୟ କରିବା ପାଇଁ ଲୋକ ସେଠି ନିୟୋଜିତ ହେଇକି ରହିଛନ୍ତି। ସେମାନେ ପ୍ରାୟ ବର୍ଷକର 365 ଦିନ ଯାକ ସେଠି ରୁହନ୍ତି ଏବଂ ରାତି ଦିନ କି 24 ଯାକ ସେମାନେ ଜଗି ରହିଥାନ୍ତି। ସେମାନଙ୍କ ଜଗି ରହିବା ପାଇଁ ଆମର 3 ୱାଚ୍ ଟାୱାର ମଧ୍ୟ କରାହେଇଛି। ନର୍ମାଲି ଟୁରିଷ୍ଟ ମାନେ ତା ଭିତରକୁ ଆଲାଉ ନାହିଁ, କିନ୍ତୁ ଯଦି କେହି ଆମର ଉପର ଅଫିସର ମାନେ ଯାଆନ୍ତି ନଳବଣ ଭିତରକୁ ଦେଖିବା ପାଇଁ, ତାହେଲେ ସେ ୱାଚ୍ ଟାୱାର ବସିକି ସେମାନେ ମଧ୍ୟ ନଳବଣର ସ୍ୱାସ୍ଥ୍ୟ ପରୀକ୍ଷା କରିକି ଆସିପାରିବେ। ୱାଚ୍ ଟାୱାରଟାରେ ଯେଉଁମାନେ ରହୁଛନ୍ତି, ତେଣୁ ସୁରକ୍ଷା ପାଇଁ ୱାଚ୍ ଟାୱାର 3 ତିଆରି କରାହେଇଛି।
1: ଆଚ୍ଛା, ଏ ଯେଉଁ ୱାଚ୍ ଟାୱାର ଆପଣ କହିଲେ 3, 15.53 ଯେଉଁ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଯେଉଁ ଅଭୟାରଣ୍ୟ ରହିଛି, ପକ୍ଷୀ ଅଭୟାରଣ୍ୟ ଯେଉଁଟା ଆମେ କହୁଛେ ନଳବଣର, ପ୍ରକୃତରେ ସେଇ ଅଞ୍ଚଳ ଧରନ୍ତୁ ୱାଚ୍ ଟାୱାର ମାଧ୍ୟମରେ ଦେଖିକି ଆମେ ପ୍ରକୃତରେ ସେମାନଙ୍କୁ ଠିକ୍ ଜାଗାରେ ଚିହ୍ନିପାରିବା କି ପ୍ରକୃତରେ ଇଏ ଜଣେ ମତ୍ସ୍ୟଜୀବୀ ଆସିଛି ଧରନ୍ତୁ ମାଛ ମାରିବା ପାଇଁ କି ପକ୍ଷୀ ଶିକାର କରିବା ପାଇଁ ଜାଣିପାରିବା କି?
0: ନିଶ୍ଚୟ, ସୁରକ୍ଷା ବାହିନୀ ଅଛନ୍ତି, ତା ଭିତରେ ତାଙ୍କୁ ସବୁ ବାଇନୋକୁଲାର ସବୁ ଦିଆହେଇଛି। ସେମାନେ ପ୍ରତ୍ୟେକ ୱାଚ୍ ଟାୱାର ରହିକି ସେମାନେ ବାଇନୋକୁଲାର ଦ୍ୱାରା ସବୁ ଦିଗକୁ ନଜର କରନ୍ତି। ତେଣୁ ଯୋଉ ଲୋକ ନଳବଣର ପରିସୀମା ଭିତରେ ପ୍ରବେଶ କଲା, ସେମାନେ ସେଇ ବାଉଣ୍ଡ୍ରି ଧରୁ ସେମାନେ ଜାଣିପାରିବେ ଯେ କୌଣସି ଗୋଟେ ଲୋକ ନଳବଣ ଭିତରୁ ପ୍ରବେଶ କଲା, ଏବଂ ସେମାନେ ସାଙ୍ଗେ ସାଙ୍ଗେ ତାକୁ ଯାଇ ଆମର ଡଙ୍ଗା ବି ସେଠି ଦିଆହେଇଛି, ଯନ୍ତ୍ରଚାଳିତ ଡଙ୍ଗା ଅଛି, ଡଙ୍ଗାକୁ ଚଲେଇବା ପାଇଁ ଲୋକ ବି ମଧ୍ୟ ଅଛନ୍ତି। ସେମାନେ ସାଙ୍ଗେ ସାଙ୍ଗେ ସେ ଡଙ୍ଗାରେ ଯାଇ ତାଙ୍କୁ ସବୁ ସିଜ୍ କରନ୍ତି। ସିଜ୍ କରିକି ଆମର ଯୋଉ ଅଛି ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ସେଟା ପ୍ରଚଳିତ, ତାର ବିଭିନ୍ନ ଧାରା ସବୁ ଅଛି, ସେ ବିଭିନ୍ନ ଧାରାରେ ତାଙ୍କୁ ସବୁ ଆରେଷ୍ଟ କରି କୋର୍ଟକୁ ଫରଣ ମଧ୍ୟ କରିଥାନ୍ତି।
1: ତାମାନେ ସେଇ ଅଞ୍ଚଳଟା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ, କୌଣସି ଅନୁପ୍ରବେଶ କରାଯାଇପାରିବ ନାହିଁ ସେ ଅଞ୍ଚଳକୁ?
0: ନା, କୌଣସି ବାହାର ଲୋକ ନଳବଣ ଭିତରକୁ ଯାଇପାରିବେନି, କାରଣ ଏହା ହେଉଛି ବନ୍ୟପ୍ରାଣୀ ଆଇନର ଖିଲାଫ।
1: ତେବେ ନିଶ୍ଚିତ ପର୍ଯ୍ୟଟକମାନେ ତ ଆସିବେ ଏବଂ ସେମାନେ ଚାହିଁବେ ଯେ ପକ୍ଷୀମାନଙ୍କୁ ଦେଖିବେ, ତାର ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି, ତେଣୁ ସେ ଯେଉଁ ପର୍ଯ୍ୟଟକମାନେ ଆସିବେ ପରିବେଶ ପର୍ଯ୍ୟଟକ ଆମେ ସେମାନଙ୍କୁ କହିବା, କାହିଁକି ନା ସେମାନେ ଅନୁଭବ କରିବା ଦରକାର ଏବଂ ତାକୁ ଉପଭୋଗ ମଧ୍ୟ କରିବା ଦରକାର। ତାଙ୍କ ପାଇଁ ବିଶେଷ କରି ବନ ବିଭାଗ ତରଫରୁ ତାହେଲେ କ'ଣ ବ୍ୟବସ୍ଥା କରାଯାଇଛି, ସେମାନେ ଦେଖିବେ କେମିତି, ଉପଭୋଗ କରିବେ କେମିତି?
0: ଦେଖନ୍ତୁ, ଆମ ରାଜ୍ୟ ବାହାରୁ ବହୁତ ଲୋକ ଆସୁଛନ୍ତି ଚିଲିକାର ନଳବଣକୁ ଦେଖିବା ପାଇଁ। ନର୍ମାଲି ଆମର ଓଟିଡିସି ତରଫରୁ ଯୋଉ ବରକୁଲରେ ଅଛି ତାଙ୍କର କ୍ୟାମ୍ପ, ଡଙ୍ଗା ନେଇ ସେମାନେ ପ୍ରାୟ ଯାଇଥାନ୍ତି। ଯୋଉ ପର୍ଯ୍ୟଟକ ମାନେ ଯାଆନ୍ତି ନଳବଣକୁ ଦେଖିବା ପାଇଁ, ସେମାନେ ନଳବଣ ଭିତରକୁ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ନଳବଣର ଯୋଉ ଅଛି ପରିସୀମା ବା ଯୋଉ ଖୁଣ୍ଟି ସବୁ ମୁଁ କହିଲି ଆଗରୁ, ସେ ଖୁଣ୍ଟର ବାହାରେ ସେମାନେ ରୁହନ୍ତି, ସେଠୁ ଥାଇକିରି ସେ ନଳବଣ ଯୋଉ ଚଢ଼େଇ ଅଛନ୍ତି ତାଙ୍କୁ ଦେଖିପାରନ୍ତି। ତା ଛଡ଼ା ଆପଣ ଦେଖନ୍ତୁ, ଚଢ଼େଇ ଯୋଉ ଆସନ୍ତି ତାଙ୍କର କୌଣସି ପରିସୀମା ନାହିଁ ବା କୌଣସି ବାଉଣ୍ଡ୍ରି ନାହିଁ, ସେମାନେ ଖାଲି ନଳବଣ ରହିବେ ସେମିତି କିଛି ନାହିଁ। ଯେତେବେଳେ ଏଇ ଶୀତ ଦିନ ଆସିବା ପୁରା ଚିଲିକା ହ୍ରଦ ଦେଖିବେ ସବୁଆଡ଼େ ଚଢ଼େଇ ଭର୍ତ୍ତି ହେଇଥିବ। ତେଣୁ ନଳବଣ ଯେହେତୁ ଆଙ୍କର ଗୋଟିଏ ହେଉଛି କେନ୍ଦ୍ରସ୍ଥଳ, ତେଣୁ ନଳବଣ ଚଢ଼େଇ ରହିବା ସାଙ୍ଗେ ସାଙ୍ଗେ ନଳବଣର ପରିସୀମାର ବାହାରେ ମଧ୍ୟ ବହୁତ ଚଢ଼େଇଥାନ୍ତି। ତେଣୁ ସେମାନେ ନଳବଣରେ ଯେତିକି ଚଢ଼େଇ ପାଆନ୍ତି ନଳବଣର ବାହାରେ ମଧ୍ୟ ସେତିକି ଚଢ଼େଇ ହେଇଥାନ୍ତି। ତେଣୁ ଯିଏ ବି ଗଲା ନଳବଣକୁ ଦେଖିବା ପାଇଁ ସେ ବାହାରେ ମଧ୍ୟ ବହୁତ ଚଢ଼େଇ ଦେଖିକି ଫେରିପାରୁଛି। ଏହା ଛଡ଼ା ଆପଣଙ୍କର ଟୁରିଷ୍ଟ ମାନଙ୍କ ପାଇଁ ଏବେ ସରକାର ବହୁତ ଚିନ୍ତା କରୁଛନ୍ତି। ଗୋଟିଏ ଆମର ପୁରୀ ଜିଲ୍ଲାର ସାତପଡ଼ା ପଟରେ ଆମର ଗୋଟେ ବରହମପୁରା ଇକୋ ଟୁରିଜିମ କମ୍ପ୍ଲେକ୍ସ କରାହେଇଛି, ସେଠି 8 ଶୀତତାପ ନିୟନ୍ତ୍ରିତ କୋଠରୀ ଅଛି। ସେଟା ପ୍ରାୟ ଅନଲାଇନ୍ରେ ଆମର ବୁକ୍ ହେଉଛି, ସବୁ ଟୁରିଷ୍ଟ ଅଲ୍ ଓଭର ଇଣ୍ଡିଆ ସେମାନେ ସବୁ ଟୁରିଷ୍ଟ ସବୁ ଜାଗାରୁ ସେମାନେ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ନେଟ୍ରେ ବୁକ୍ କରିପାରିବେ,
1: ସିଧାସଳଖ
0: ଭାବରେ ବୁକ୍ କରିପାରିବେ। ସେଠି ଯୋଉ ବୁକ୍ କରିବେ ଯୋଉ ଲୋକମାନେ ବା ଯୋଉ ଟୁରିଷ୍ଟ ବା ଯୋଉ ପର୍ଯ୍ୟଟକ ମାନେ ବୁକ୍ କରିବେ, ସେମାନେ ସବୁ ଯୋଉ ଶୁଳ୍କ ଦେବେ ସେ ଶୁଳ୍କ ମଧ୍ୟରେ ତାଙ୍କୁ ଚଢ଼େଇ ଦେଖେଇବା, ଚିଲିକାର ମୁହାଣ ବୁଲେଇବା ଏବଂ ସାତପଡ଼ାରୁ ଇକୋ ଟୁରିଜିମ କମ୍ପ୍ଲେକ୍ସକୁ ନେବା ପାଇଁ ନବା ଆଣିବାର ଯୋଉ ଡଙ୍ଗା ପଇସା, ତା ଛଡ଼ା ସେଠି ଖାଇବାକୁ ମଧ୍ୟ ବ୍ୟବସ୍ଥା କରାହେଉଛି। ଯାହା ଶୁଳ୍କ ଦେଲେ ସେ ଶୁଳ୍କ ଭିତରେ ତାଙ୍କର ଘର ଭଡ଼ାଠୁ ଆରମ୍ଭ କରି ଯିବା ଆସିବା ଡଙ୍ଗା ଭଡ଼ା ଏବଂ ତାଙ୍କୁ ଚଢ଼େଇ ଦେଖେଇବା ମୁହାଣ ବୁଲେଇବା ଏସବୁ ଜିନିଷ ଗୁଡା ତା ଦେହରେ
1: ଅନ୍ତର୍ଭୁକ୍ତ
0: ଅନ୍ତର୍ଭୁକ୍ତ।
1: ସେ ଯୋଉ ସିଧାସଳଖ ଅନଲାଇନ୍ରେ ବୁକିଂ କରିବା ପାଇଁ ଚାହୁଁଛନ୍ତି, କେମିତି କରିବେ, ତାର କିଛି ବ୍ୟବସ୍ଥା ଅଛି?
0: ଅଛି, ସେ ବୁକିଂ ସାଇଟ୍ ହେଉଛି ଆମର ଇଣ୍ଟରନେଟ୍ରେ ଆମର support@ecotourodisha.com। ଏଇ ସାଇଟ୍କୁ ଯାଇ ସେମାନେ ନର୍ମାଲି ଆମର ବରହମପୁରାରେ ଥିବା ଯୋଉ ଇକୋ ଟୁରିଜିମ କମ୍ପ୍ଲେକ୍ସ ଅଛି ତାର ସେ ଯେକୌଣସି ସୁଟ୍ଟାକୁ ସେ ରିଜର୍ଭ କରିପାରିବେ।
1: ଆଚ୍ଛା,
0: ୟା ଛଡ଼ା ମଧ୍ୟ ଆଉ ଗୋଟେ ଆମର ନୂଆ କନଷ୍ଟ୍ରକ୍ସନ ଆମେ କରୁଛୁ ଏବେ ମଙ୍ଗଳାଯୋଡ଼ି।
1: ଆଜ୍ଞା,
0: ଆପଣ ଜାଣିପାରିଥିବେ ଆମର ଚିଲିକାର ନଳବଣ ଯେମିତି ପ୍ରସିଦ୍ଧ, ମଙ୍ଗଳାଯୋଡ଼ି ମଧ୍ୟ ଚିଲିକାର ସେଇଭଳି ପକ୍ଷୀମାନଙ୍କ ପାଇଁ ପ୍ରସିଦ୍ଧ। ମଙ୍ଗଳାଯୋଡ଼ି ଅଞ୍ଚଳରେ ମଧ୍ୟ ଆମେ

0: ଗୋଟେ ଇକୋଟୁରିଜିମ୍ କମ୍ପ୍ଲେକ୍ସ ଏବେ ତିଆରି କରୁଛୁ, ସେଇଟା ମଧ୍ୟ ସେ ଅନ୍ଲାଇନ୍ରେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସେଇଟା ଉପଲବ୍ଧ ହେବ।
1: ତେବେ ଏଠି ଗୋଟେ ପ୍ରଶ୍ନ ଆସୁଛି ଯେ ଆପଣ କହିଲେ ଯେ 365 ଦିନ ନଳବଣକୁ ଜଗୁଛନ୍ତି, ପକ୍ଷୀମାନେ ତ ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ହିଁ ଆସୁଛନ୍ତି, କେବଳ ଶୀତ ଦିନେ ଜଗିଲେ କିଛି ଅସୁବିଧା ହୁଅନ୍ତି, କ'ଣ କହିବେ ଆପଣ?
0: ବହୁତ ବହୁତ ଭଲ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଗୋଟେ ଛୋଟିଆ ଉଦାହରଣ ଦଉଛି ମୁଁ ଆଗରେ। ଆମେ ମାନେ ସମସ୍ତେ ବିଦେଶରେ ଚାକିରି କରୁଛୁ, ଆମର ଘର ଆମ ଗାଁରେ ଅଛି, ତେଣୁ 6 ମାସରେ କି 8 ମାସରେ ଥରେ ଆମେ ଆମ ଚାକିରି ସ୍ଥଳରୁ ଆମ ଗାଁକୁ ଫେରୁଛୁ। ଯଦି ସେ ଘରଟାକୁ ରକ୍ଷଣାବେକ୍ଷଣ କରାଇକି ଠିକ୍ ଠାକ୍ ରଖା ନଯାଇଥିବ, କିମ୍ବା ସେ ଘରଟାକୁ କେହି ଜଗି ନଥିବେ।

0: ଆଜ୍ଞା,
1: ତେଣୁ ଠିକ ସେଇଭଳି ନଳବଣକୁ ଯଦିଓ ଏମାନେ ଶୀତ ଦିନରେ ଆମର ପକ୍ଷୀମାନେ ଆସୁଛନ୍ତି, ତେଣୁ ବର୍ଷ ତମାମ ଏଟାକୁ ଜଗି ସୁରକ୍ଷା ଦେଲେ ନଳବଣ ଯୋଉ ମିଳୁଥିବା ମାଛ, କଙ୍କଡ଼ା, ଗେଣ୍ଡା, ଜଳଜ ଉଦ୍ଭିଦ ଏସବୁ ସୁରକ୍ଷିତ ହୋଇ ରୁହନ୍ତି, ଯାହାଫଳରେ ଶୀତ ଦିନେ ଯୋଉ ପକ୍ଷୀମାନେ ଏଠିକି ଆସନ୍ତି ଏଇ ପ୍ରଚୁର ପରିମାଣରେ ଏଟା ମିଳେ ବୋଲି ତାଙ୍କୁ ସେମାନେ ସେଥିପାଇଁ ସେମାନେ ଏଠିକି ଆସନ୍ତି। ତେଣୁ ବର୍ଷ ତମାମ ଆକୁ ଜଗିବାଟା ହିଁ ନିହାତି ଦରକାର।
0: ଦାୟିତ୍ୱ ତ ନିଶ୍ଚୟ ଆମର ରହିଛି। ଧରନ୍ତୁ ଜଣେ ଅତିଥି ଯେତେବେଳେ ଆସୁଛନ୍ତି, ଅତିଥି ଦେବ ଭୋବ ଯୋଉଟା ଆମେ କହୁଛେ, ଏ ଯୋଉ ବିଦେଶାଗତ ପକ୍ଷୀ ବିଦେଶରୁ ଆସୁଛନ୍ତି, ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ଆସୁଛନ୍ତି ଏବଂ ପୁଣି ତାଙ୍କର ଗନ୍ତବ୍ୟ ସ୍ଥଳକୁ ସେମାନେ ପୁଣି ଫେରି ଯାଉଛନ୍ତି, ସେ ଯେଉଁ ଅତିଥି ତାଙ୍କୁ ସୁରକ୍ଷା ଦେବା, ତାଙ୍କୁ ସମ୍ମାନ ଦେବା, ତାଙ୍କୁ ଠିକ୍ ଭାବରେ ଖାଦ୍ୟ ପରିଚାଳନା ସୁରକ୍ଷା ସବୁକିଛି ଦାୟିତ୍ୱ ହେଉଛି ଆମର, ନା କ'ଣ କହୁଛନ୍ତି?
1: ନିଶ୍ଚୟ, ଯେହେତୁ ସେମାନେ ଆମର ଅତିଥି, ଆପଣ କହିଲେ ଯେଉଁ ଅତିଥି ଦେବ ହବ, ତେଣୁ ଅତିଥିଙ୍କୁ ଆମେ ଅତିଥି ଭଳିଆ ହିଁ ଆମେ ବ୍ୟବହାର କରିବା ଉଚିତ। ଆମର ଯେଉଁ ଭାଇମାନେ ଆମର ଯାଇକି ଚଢ଼େଇ ଶିକାର କରୁଛନ୍ତି, ଏଇ ଆପଣମାନଙ୍କ ମାଧ୍ୟମରେ ମୁଁ ସେମାନଙ୍କୁ ମଧ୍ୟ ଏଇ ମେସେଜ୍ ଦେବାକୁ ଚାହୁଁଛି ଯେ ସେମାନେ ବହୁତ ଦୂରରୁ ଆମ ପାଖକୁ ଆସୁଛନ୍ତି, ସେମାନେ ଆମର ଅତିଥି, ତେଣୁ ଦୟାକରି ଆପଣମାନେ ଚଢ଼େଇ ଶିକାର ବନ୍ଦ କରନ୍ତୁ ବା ଚଢ଼େଇ ଶିକାର କରନ୍ତୁ ନାହିଁ। ତେଣୁ ଚଢ଼େଇମାନଙ୍କୁ ଯେଉଁଠି ଦେଖୁଛନ୍ତି ତାଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ, ଯାହାଫଳରେ ସେମାନେ ସୁରକ୍ଷିତ ରହିଲେ ପୁଣି ଆର ବର୍ଷ ମଧ୍ୟ ସେମାନେ ଆସିବେ, ଆସନ୍ତା ବର୍ଷ ଆସିବେ, ଏମିତି ବର୍ଷ ତମାମ ସେମାନେ ମଧ୍ୟ ଆସିପାରୁଥିବେ। ଏବଂ ଏହି ଚଢ଼େଇ ଦେଖିବା ପାଇଁ ରାଜ୍ୟ ବାହାରୁ ଲୋକ ତଥା ଦେଶ ବାହାରୁ ମଧ୍ୟ ଲୋକ ଏ ଚିଲିକା ପରିଦର୍ଶନରେ ଆସିବେ, ଯାହାଦ୍ୱାରା କି ଆପଣମାନେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟେଇ ପାରିବେ।
0: ଯେଉଁଟାକି ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି, ଯେଉଁ ଇକୋ ଟୁରିଜିମ୍ କଥା ଆମେ କହୁଛେ, ସ୍ୱତନ୍ତ୍ର ଭାବେ ଆମେ ଅନଲାଇନ୍ରେ ବୁକ୍ କରିକି ମଧ୍ୟ ଆମେ ଆସିପାରିବା, ରହିବା ପାଇଁ, ଖାଇବା ପାଇଁ, ବୁଲିବା ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି, ତେବେ ଆମ ଭିତରେ ସେଇ ଚେତନାଟା ରହିବା ଦରକାର। ଏଇଟା ଆମେ ପରିବେଶ ପର୍ଯ୍ୟଟନ ବୋଲି କହୁଛୁ, ନା କ'ଣ କହୁଛନ୍ତି? ଇକୋ ଟୁରିଜିମ୍, ତେଣୁ ୟାର ଆଖିରିକ ଅର୍ଥ ଯଦି ଆମେ ଚିନ୍ତା କରିବା, ଯେଉଁ ପର୍ଯ୍ୟଟକ ମାନେ ଆସୁଛନ୍ତି କ'ଣ ଚିନ୍ତା କରିବା ଦରକାର ତାଙ୍କ ମନ ଭିତରେ?
1: ପ୍ରଥମ କଥା ଦେଖନ୍ତୁ, ଇକୋ ଟୁରିଜିମ୍, ସେଇଟା ଇକୋ ଟୁରିଜିମ୍ ମାନେ ଆମର ଇକୋଲୋଜି ଯୋଉଟା ଅଛି, ଆମର ଇକୋଲୋଜିଟାକୁ ନଷ୍ଟ ନ କରିକି ଆମେ ଟୁରିଜିମ୍ କରିବା। ଅର୍ଥାତ୍ ଯୋଉ ପର୍ଯ୍ୟଟକ ମାନେ ଇକୋ ଟୁରିଷ୍ଟ ହେଇକି ଆସୁଛନ୍ତି, ସେମାନଙ୍କ ମନ ଭିତରେ ଧାରଣା ରହିବା ଦରକାର ଯେ ସେମାନେ ଏମିତି ଗୋଟିଏ ପରିବେଶକୁ ଯାଉଛନ୍ତି ଯୋଉଠିକି ସେମାନେ ତାଙ୍କର ଜୀବନଶୈଳୀକୁ ଉପଭୋଗ କରିବେ, କିନ୍ତୁ ପରିବେଶକୁ ନଷ୍ଟ କରିବେ ନାହିଁ। ତେଣୁ ପରିବେଶକୁ ସୁରକ୍ଷା ରଖି ନିଜର ଜୀବନଶୈଳୀଟାକୁ ଉପଭୋଗ କରିବାଟା ହିଁ ହେଉଛି ଆପଣଙ୍କର ପରିବେଶ ପର୍ଯ୍ୟଟକ ମାନଙ୍କର ପ୍ରଧାନ କର୍ତ୍ତବ୍ୟ।
0: ତେବେ ଆଉ ଗୋଟିଏ କଥା, ସେଇ ଅଞ୍ଚଳର ଯେଉଁମାନେ ଆମର ଲୋକମାନେ ସବୁ ରହିଛନ୍ତି, ଜନସାଧାରଣ ରହିଛନ୍ତି, ପ୍ରକୃତରେ ତାଙ୍କର ଦାୟିତ୍ୱ ଅଧିକ ଥାଏ ବୋଲି ଆମେ ଅନୁଭବ କରିବା, ସେ ଯେଉଁ ପକ୍ଷୀମାନେ ସବୁ ଆସୁଛନ୍ତି ତାଙ୍କର ଅତିଥି, ନା କ'ଣ କହିବେ? ତାଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ହେବା ଦରକାର?
1: ନିଶ୍ଚୟ, ଆମର ସେଠି ଅଞ୍ଚଳ ଯେଉଁ ଲୋକମାନେ ଅଛନ୍ତି ସେମାନେ ଏଇ ଯେଉଁ ପକ୍ଷୀମାନେ ଆସୁଛନ୍ତି ତାଙ୍କୁ ଆଦୌ ଡିଷ୍ଟର୍ବ କରିବାଟା ଅନୁଚିତ, ଏବଂ ଯେଉଁ ବି ପର୍ଯ୍ୟଟକ ମାନେ ଆସୁଛନ୍ତି ତାଙ୍କୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କୁ ସେମାନେ ସବୁବେଳେ ମଧ୍ୟ ଉପଦେଶ ଦେବା ଦରକାର, ଚଢ଼େଇଙ୍କ ପାଖକୁ ନ ଯିବା। ଯେକୌଣସି ବନ୍ୟଜନ୍ତୁ ହୁଅନ୍ତୁ କିମ୍ବା ବନ୍ୟ ପକ୍ଷୀ ହୁଅନ୍ତୁ ବା ବନ୍ୟ ପ୍ରାଣୀ ହୁଅନ୍ତୁ, ଯଦି ସେମାନେ ତାଙ୍କ ପାଖକୁ ଯାଆନ୍ତି ସେମାନେ ଭାରି ଭୟାଳୁ, ସେମାନେ ହୁଏତ ତାଙ୍କର ଖାଦ୍ୟଶୈଳୀରେ କିଛି ଡିଷ୍ଟର୍ବାନ୍ସ ହେବ, ସେ ସେଠୁ ଉଡ଼ିକି ପଳେଇ ଯାଇପାରନ୍ତି। କିନ୍ତୁ ବନ୍ୟ ପ୍ରାଣୀରେ ତ ଏଠୁ ଜଙ୍ଗଲ ଭିତରୁ ବାହାରି ଗଲେ ହୁଏତ ସେମାନେ ପୁଣି ଫେରିକି ଆସି ସେଠି ରହିପାରନ୍ତି, କିନ୍ତୁ ପକ୍ଷୀଟା ଥରେ ଉଡ଼ିଗଲେ ଏଠି ଏ ଅଞ୍ଚଳରୁ ଗଲା, ସେ ଉଡ଼ିକି ଆଉ ଯୋଉଠି ତାଙ୍କର ସେ ନିରାପଦ ଚାହିଁବେ ସେଠି ଯାଇ ସେମାନେ ରହିବେ। ତେଣୁ ସେ ଅଞ୍ଚଳର ଯେଉଁ ଲୋକମାନେ ରହୁଛନ୍ତି ସେମାନଙ୍କ କର୍ତ୍ତବ୍ୟ ହେଉଛି ଏ ପକ୍ଷୀମାନଙ୍କୁ ଆଦୌ ଡିଷ୍ଟର୍ବ ନ କରିବା, ଏବଂ ଯୋଉ ଟୁରିଷ୍ଟ ମାନେ ଆସୁଛନ୍ତି ତାଙ୍କୁ ଏ ପକ୍ଷୀଙ୍କୁ ଡିଷ୍ଟର୍ବ ନ କରେଇକି ତାଙ୍କୁ ଦେଖେଇବା।
0: ଏବଂ ବନ ବିଭାଗ ସହିତ ଯେଉଁ କର୍ମଚାରୀ ରହିଛନ୍ତି ସେମାନଙ୍କ ସମନ୍ୱୟରେ କିଭଳି ଭାବରେ ସେ ଅଞ୍ଚଳ ସୁରକ୍ଷିତ ରହିବ, ପକ୍ଷୀମାନେ ସୁରକ୍ଷିତ ରହିବେ, ଏଥିପ୍ରତି ମଧ୍ୟ ଆମେ ଗୁରୁତ୍ୱ ଦେବା ଦରକାର, ନା କ'ଣ
1: କହୁଛନ୍ତି?
0: ତେବେ ଯାହା ହଉ ପ୍ରଣବ ବାବୁ, ଆମେ ଆଲୋଚନା କଲେ ଯେ ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା ସମ୍ପର୍କରେ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଅନେକ କଥା ଜାଣିପାରିଛନ୍ତି, ଯେଉଁମାନେ ଯାଇଛନ୍ତି ଅନୁଭବ କରିଛନ୍ତି, ଜାଣିଛନ୍ତି ପ୍ରକୃତରେ ଚିଲିକାରେ ଯେଉଁ ପକ୍ଷୀ ଅଭୟାରଣ୍ୟ ଯେଉଁ କହୁଛୁ ବା ନଳବଣରେ ଯେଉଁ ପକ୍ଷୀ ଅଭୟାରଣ୍ୟ କହୁଛୁ, ନିଶ୍ଚିତ ଭାବରେ ଅନେକ କଥା ସେମାନେ ଜାଣିପାରିଥିବେ। ତେବେ ମନରେ ଏଠି ଗୋଟେ ପ୍ରଶ୍ନ ଆସୁଛି ପ୍ରଣବ ବାବୁ, ଗତ ବର୍ଷ ମଧ୍ୟ ଆପଣଙ୍କର ଏଭଳି ବା ତା ପୂର୍ବ ବର୍ଷ ମଧ୍ୟ ଏଭଳି ପକ୍ଷୀମାନେ ଆଗମନ ରହିଛି, ଯେଉଁଟାକି ଏଇ ବର୍ଷ ଯେଉଁ ପରିବେଶକୁ ଆମେ ଯଦି ଦେଖିବା ପ୍ରକୃତରେ କେମିତି ତୁଳନାତ୍ମକ କେମିତି ଦେଖୁଛେ ପକ୍ଷୀମାନଙ୍କର ଆଗମନ ସଂଖ୍ୟା ଅନୁସାରେ, ସେ ବିଷୟରେ ଟିକେ ଧାରଣା ଦେବେ କି?
1: ଆମର ଯେତେ ଚଢ଼େଇ ଆସନ୍ତି ଆମର ନଳବଣକୁ ହଉ କିମ୍ବା ଚିଲିକାକୁ ହଉ, ଆମର ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ତାର ଗୋଟେ ଗଣତି କରାଯାଏ। ଆମର ଗଲା ବର୍ଷ ଏ ଚଢ଼େଇର ଗଣତି କରାଯାଇଥିଲା, ସେଠୁ ଆମେ ଦେଖିଥିଲୁ ଆମର ନଳବଣରେ ଥିଲେ ପ୍ରାୟ 374,000 ଚଢ଼େଇ ଥିଲେ, କିନ୍ତୁ ନଳବଣ ବାହାରେ ମଧ୍ୟ ଥିଲେ 572,000। ଆଲୋଚନା ପ୍ରସଙ୍ଗରେ ମୁଁ କହିଥିଲି ଖାଲି ଯେ ନଳବଣରେ ଚଢ଼େଇ ରହୁଛନ୍ତି ତା ନୁହେଁ, ଚିଲିକାର ବିସ୍ତୀର୍ଣ୍ଣ ଅଞ୍ଚଳରେ ଚଢ଼େଇ ରହୁଛନ୍ତି, ନଳବଣରେ ତଥା ଚିଲିକାରେ ବହୁ ପରିମାଣରେ ଚଢ଼େଇଥାନ୍ତି। ଏଇ ଏକ ସମୟରେ ମଧ୍ୟ ଆମ ଓଡ଼ିଶାରେ ସବୁ ଜାଗାରେ ପକ୍ଷୀ ଗଣନା କରାଯାଇଥାଏ।
0: ଆଚ୍ଛା, ପରିବେଶ କେମିତି ଅଛି ବର୍ତ୍ତମାନ ଆମେ ଯଦି ଦେଖିବା?
1: ପରିବେଶ ବର୍ତ୍ତମାନ ଦେଖିଲେ ଅନୁକୂଳ ଅଛି ଆମର ଚଢ଼େଇମାନଙ୍କ ପାଇଁ। ଯଦି ପାଣିର ଗଭୀରତା ନଳବଣରେ କମିଯିବ ତାହେଲେ ହୁଏତ ଚଢ଼େଇ ସଂଖ୍ୟା ନଳବଣରେ ନିଶ୍ଚୟ ବଢ଼ିବ। ଯଦି ଗଭୀରତା ନ କମି ଯଦି ଗଭୀର ପାଣି ରହିଲା ସେଠି ତାହେଲେ ଚଢ଼େଇ ନଳବଣରେ ନ ରହିପାରନ୍ତି, ନଳବଣର ବାହାରେ ଯୋଉଠି କମ୍ ପାଣି ଥିବ ସେ ଅଞ୍ଚଳରେ ନିଶ୍ଚୟ ଦେଖାଦେବେ।
0: ପ୍ରଣବ, ଏ ଆଲୋଚନା ପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ,

0: ଜିଲ୍ଲା ସ୍କୁଲ ସମ୍ମୁଖରେ ଜିଲ୍ଲା ପାଠାଗାରର ଲାଇବ୍ରେରୀଟି ଅବସ୍ଥିତ ଅଛି, କିନ୍ତୁ ତା ପାଇଁ ଗୋଟିଏ 100 ସିଟେଡ୍ ଗୋଟିଏ ଇ ଲାଇବ୍ରେରୀର ପରିକଳ୍ପନା କରି କାର୍ଯ୍ୟ ଅଲରେଡି ଆରମ୍ଭ ହୋଇସାରିଛି, ଶେଷ ପର୍ଯ୍ୟାୟରେ ରହିଛି ଆମର ସଂସ୍କୃତି ଭବନରେ, ସେଇଟା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ସେଥିରେ ମଧ୍ୟ ପାଠକମାନେ ତାର ସୁବିଧା ପାଇବେ। ମୋଟ ଉପରେ ଯେଉଁ ଜ୍ଞାନର ବିକିରଣ ବା ଜ୍ଞାନର ଆହରଣ ପାଇଁ ଏ ସବୁ ବ୍ୟବସ୍ଥା ସରକାରଙ୍କ ତରଫରୁ ଏବଂ ପ୍ରଶାସନ ତରଫରୁ କରାଯାଉଛି।
1: ଯେମିତି ଆପଣ କହିଲେ ରଘୁନନ୍ଦନ ଲାଇବ୍ରେରୀର ପୁନରୁଦ୍ଧାର ତ କରାଯିବ, ପୁରୀ ଡିଷ୍ଟ୍ରିକ୍ଟ ଲାଇବ୍ରେରୀ ଯେଉଁଟା ଟିକେ ସଙ୍କୁଚିତ ହୋଇଯାଉଛି, କାରଣ ଆବଶ୍ୟକତା ଅନୁସାରେ ପିଲାମାନେ ଟିକେ ସୁବିଧା ପାଇପାରୁନାହାନ୍ତି, ସେଥିପାଇଁ ତାର ବି ବିକାଶ ହେବ, ତାର ବି ସଂଖ୍ୟା ବୃଦ୍ଧି ହେବ। ତେବେ ସରକାରଙ୍କ ସ୍ତରରେ ତା ଛଡ଼ା ଆଉ କେଉଁ କେଉଁ ସ୍ଥାନରେ ସବୁ ପୁରୀ ଜିଲ୍ଲାରେ ଅଛି ସେ ସମ୍ପର୍କରେ ଟିକେ ଜ୍ଞାନ ଦେବେ?
0: ମୁଁ ଯାହା ପ୍ରଥମରୁ କହିଲି, ଆମର ଡିଷ୍ଟ୍ରିକ୍ଟ ଲାଇବ୍ରେରୀ ଅଛି ସଂସ୍କୃତି ବିଭାଗ ପକ୍ଷରୁ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଗୋଟିଏ ଡିଷ୍ଟ୍ରିକ୍ଟ ଲାଇବ୍ରେରୀ ଅଛି ପ୍ରତ୍ୟେକ ଜିଲ୍ଲାରେ ପ୍ରାୟ ରହିଛି। ତତ୍ସହିତ ଆମର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଲାଇବ୍ରେରୀ ରହିଛି। ଆମର ଯେଉଁ ଟାଉନ୍ ହଲ୍ ପାଖରେ ଆମର ରହିଛି ଡିଷ୍ଟ୍ରିକ୍ଟ ଲାଇବ୍ରେରୀର ଯେଉଁ ସୂଚନା ଲୋକ ସମ୍ପର୍କ ବିଭାଗର, ତତ୍ସହିତ ଆମର ବିଭିନ୍ନ ସ୍ଥାନରେ ମଧ୍ୟ ଆମର ଯେଉଁ ଗ୍ରାମମାନଙ୍କରେ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଏସବୁ ଗୁଡ଼ିକରେ ଲାଇବ୍ରେରୀ ମଧ୍ୟ ରହିଛି। ବିଭିନ୍ନ ଅନୁଷ୍ଠାନ ମାନେ ସେମାନେ ତାଙ୍କର କରୁଛନ୍ତି, ମୁଁ ଯାହା କହିଲି 45 ଅନୁଷ୍ଠାନ ଆମର ଏଥିରେ ରେଜିଷ୍ଟ୍ରିଭୁକ୍ତ ହୋଇଛନ୍ତି, ଅର୍ଥାତ୍ ପଞ୍ଜୀକୃତ ରହିଛନ୍ତି, ଯେଉଁମାନେ ବର୍ଷକୁ ବର୍ଷ ସେମାନେ ପାଉଛନ୍ତି ରାଜା ରାମମୋହନ ଲାଇବ୍ରେରୀରୁ ବହି ଗୁଡ଼ିକ, ଯାହାକୁ ସଂସ୍କୃତି ବିଭାଗ ତରଫରୁ ଯୋଗାଇ ଦିଆଯାଏ ଏବଂ ସେମାନଙ୍କୁ ଆମେ ତାଙ୍କୁ ପ୍ରପର ରିସିପ୍ଟରେ ରଖିକିରି ସେମାନଙ୍କୁ ଦିଆଯାଏ, ସେମାନେ ତାଙ୍କର ପାଠକମାନଙ୍କ ପାଇଁ ଉପଲବ୍ଧ କରାନ୍ତି। ତତ୍ସହିତ ଆମର ରାଜ୍ୟ ସ୍ତରର ମଧ୍ୟ ଆମର ଭୁବନେଶ୍ୱରରେ ବହୁତ ଗୁଡ଼ିଏ ଲାଇବ୍ରେରୀ ଅଛି, ହରେକୃଷ୍ଣ ଲାଇବ୍ରେରୀ ହେଉ ବା ଅନ୍ୟାନ୍ୟ ଯେଉଁ ଲାଇବ୍ରେରୀ ଗୁଡ଼ିକ ହେଉଛି, ସେମାନେ ମଧ୍ୟ ସେଇ ଜ୍ଞାନବୃଦ୍ଧିରେ ସାହାଯ୍ୟ କରିଥାନ୍ତି। ଆମେ ସମସ୍ତେ ଜାଣିଛନ୍ତି ଯେ କୋଲକାତାର ନ୍ୟାସନାଲ ଲାଇବ୍ରେରୀଟା ହେଉଛି ସବୁଠୁ ବଡ଼ ଲାଇବ୍ରେରୀ ଭାରତବର୍ଷର। ତା ସତ୍ତ୍ୱେ ଆମେ ବିଭିନ୍ନ ସ୍ଥାନରେ ଯେଉଁ ଯେଉଁ ଲାଇବ୍ରେରୀ ସବୁ ରହିଛି, ଏମିତିକି ନିଜ ଘରେ ମଧ୍ୟ ବ୍ୟକ୍ତିଗତ ଉଦ୍ୟମରେ ମଧ୍ୟ ଅନେକ ଲାଇବ୍ରେରୀ କରିଛନ୍ତି। ଆପଣମାନେ ଶୁଣିଥିବେ ଦାସୀ ଆଉଜା ବୋଲି ଜଣେ ନୟାଗଡ଼ର, ଯିଏକି ଯେଉଁଠିକି ଯାଆନ୍ତି ସେ ଗୋଟେ ପୁସ୍ତକ ସଂଗ୍ରହ କରିବାର ଗୋଟେ ଲାଳସା ଥାଏ, ସିଏ କ'ଣ କିଛି ନେଇକରି ଗଲେ, ସିଏ ଚାଲିଯିବା ସଂସାରରୁ ବହୁତ ବର୍ଷ ହେଲାଣି, ତା ସତ୍ତ୍ୱେ ବି ଦାସୀ ଆଉଜାଙ୍କ ନାଁରେ ସେ ଲାଇବ୍ରେରୀ ଯେଉଁ ସ୍ଥାନିତ ହୋଇଛି, ତାଙ୍କର ଯେଉଁ ଏତେ ଅଧିକ ଭାବରେ ପଢ଼ି ନଥିଲେ କିନ୍ତୁ ଯେତିକି ପାଠ ପ୍ରତି ତାଙ୍କର ସମର୍ପିତ ଭାବ ଥିଲା ପୁସ୍ତକ ସଂଗ୍ରହର, ଆଜି ସବୁ ପିଲା ସେଠାରେ ଉପକୃତ ହେଉଛନ୍ତି। ତେଣୁ ଆମେ ଆଶା କରିବା ପ୍ରତ୍ୟେକ ବ୍ୟକ୍ତି ପାଖରେ ଗୋଟେ ଲାଳସା ରହୁ, ସିଏ ଯେତେ ବଡ଼ ହେଉ ବା ଯେତେ ଛୋଟ ହେଉ, ଗୋଟେ ଛୋଟ ଲାଇବ୍ରେରୀଟିଏ ମଧ୍ୟ ତା ଘରେ କରିକିରି ସେ ଅନ୍ୟ ପିଢ଼ି ପ୍ରତି ଗୋଟେ ଉତ୍ତରଦାୟୀ ଭାବରେ କାର୍ଯ୍ୟ କରିପାରିବ।
1: ନିଶ୍ଚୟ, ଯେମିତି ଆପଣ କହିଲେ ଗାଁରେ ଯଦି ବ୍ୟକ୍ତିବିଶେଷ ସ୍ତରରେ ଏଭଳି କରାଯାଇପାରୁଛି, ତେବେ ଘରେ ଘରେ ମଧ୍ୟ ବାପା ମା ମାନେ ମଧ୍ୟ ବହି କଲେକ୍ସନ୍ କରି ଘରେ ଗୋଟେ ଗୋଟେ ମିନି ଲାଇବ୍ରେରୀ କରିପାରିବେ। ଆହୁରି ଗୋଟିଏ ଜିନିଷ ହେଉଛି, ପିଲାମାନେ 3-4 ହେବା ପରେ ସେମାନେ ସ୍କୁଲ ମନସ୍କ ହେଉଛନ୍ତି, ବିଦ୍ୟାଳୟ ମନସ୍କ, ତେବେ ସ୍କୁଲ ମାନଙ୍କରେ ପୁସ୍ତକ ମାନଙ୍କର ଆଭେଲେବିଲିଟି ଏବଂ ଗୋଟେ ସ୍ପେଶାଲ ଗୋଟେ ରୁମ୍ ଲାଇବ୍ରେରୀ ପାଇଁ ବା ପାଠାଗାର ପାଇଁ ଏବଂ ସେଠି ତାଙ୍କ ପାଇଁକା ଉଦ୍ଦିଷ୍ଟ ପୁସ୍ତକ ଆଭେଲେବିଲିଟି ପାଇଁ ସରକାରଙ୍କ ତରଫରୁ କିଛି କ'ଣ କିଛି ବ୍ୟବସ୍ଥା କରାଯାଉଛି ଏବେ?
0: ହଁ, ଆପଣ ଏକଥା ମଧ୍ୟ ଜାଣିଥିବେ, ଆମେ ବି ଯେତେବେଳେ ପିଲାବେଳେ ପାଠ ପଢ଼ୁଥିଲୁ ଲାଇବ୍ରେରୀ ପ୍ରତ୍ୟେକ ସ୍କୁଲମାନଙ୍କରେ ବିଶେଷ କରି ହାଇସ୍କୁଲମାନଙ୍କରେ ଏସବୁର ବ୍ୟବସ୍ଥା ହୋଇଥାଏ ଏବଂ କଲେଜମାନଙ୍କରେ ତ ସମସ୍ତଙ୍କର ପ୍ରାୟ ରହିଛି ଲାଇବ୍ରେରୀ ପୁସ୍ତକ ଆଣନ୍ତି, ସେଗୁଡ଼ା ଟେକ୍ସଟ ବୁକ୍ ଆକାରରେ। ତା ସହିତ ଅନ୍ୟାନ୍ୟ ବହି ମଧ୍ୟ ଆମେ ବିଭିନ୍ନ ଯେଉଁ ଶିକ୍ଷଣୀୟ ପୁସ୍ତକ, ମହାପୁରୁଷଙ୍କ ଜୀବନୀ, ଆଧ୍ୟାତ୍ମିକତା ସମ୍ପର୍କିତ ପୁସ୍ତକ, ଏ ପୁସ୍ତକଗୁଡ଼ିକ ମଧ୍ୟ ସେହି ଲାଇବ୍ରେରୀରେ ଉପଲବ୍ଧ କରାଯାଇଥାଏ। ତାହା ସରକାରଙ୍କ ତରଫରୁ ମଧ୍ୟ କିଛି ପୁସ୍ତକ ଆସେ, ତତ୍ସହିତ ସରକାରଙ୍କ ତରଫରୁ କିଛି ଆଲଟମେଣ୍ଟ ଆସିଥାଏ ବିଭିନ୍ନ ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀଙ୍କ ପାଖକୁ, ଜିଲ୍ଲା ସ୍ତରର ବା ବିଭିନ୍ନ କଲେଜ ହାଇସ୍କୁଲ ମାନଙ୍କୁ, ତାଙ୍କର ପାଖରେ ମଧ୍ୟ ଅପସନ୍ ଥାଏ ଯେଉଁ ପୁସ୍ତକ ମେଳା ବା ପୁସ୍ତକ ସଂଗ୍ରହ ପାଇଁକା ଯେଉଁ ଯେଉଁ କମିଟି ରହିଛି, ତାରି ମାଧ୍ୟମରେ ସେମାନେ ବହି ଗୁଡ଼ିକୁ ସଂଗ୍ରହ କରିଥାନ୍ତି, ପିଲାଙ୍କର ଆଖି ଆଗେ ରଖି ଏ ଆମ ପିଲାମାନଙ୍କର ଏଇ ବହି ଗୁଡ଼ିକର ଉପଲବ୍ଧ ରହୁଛି ବା ଚାହିଦା ରହୁଛି, ତା ମଧ୍ୟ ଦିଆଯାଏ। ଏବଂ ଆମର ଯେଉଁ ପବ୍ଲିକ ଲାଇବ୍ରେରୀ ଗୁଡ଼ିକ ରହିଛି, ଆମର ବିଶେଷ ଭାବରେ ଆସନ୍ତି ୟୁଥ ଅର୍ଥାତ୍ ଯୁବ ବର୍ଗମାନେ ଆସନ୍ତି, ଯାହାଫଳରେ ସେମାନଙ୍କୁ ଚାହିଁ ସେମାନେ ଯେଭଳି ଭାବରେ ଶିକ୍ଷା ଲାଭ କରିଲା ପରେ କର୍ମସଂସ୍ଥାନକୁ ଯାଇପାରିବେ, ସେଥିପାଇଁ ଆମେ ବିଭିନ୍ନ ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ଗୁଡ଼ିକ ତାକୁ ମଧ୍ୟ ଯୋଗାଇ ଦେଉ। ତତ୍ସହିତ ଆମର ଯେଉଁ ନୋଟିସ୍ ବୋର୍ଡ ଥାଏ, ଆମେ ଟାଇମ୍ ଟୁ ଟାଇମ୍ ଯେଉଁ ସମୟରେ କୌଣସି ରିକ୍ରୁଟମେଣ୍ଟର ପ୍ରୋସେସ୍ ଆସିଥାଏ, ଧରାଯାଉ ଆର୍ମି ମାସ୍ ରିକ୍ରୁଟମେଣ୍ଟ ହୁଏ, ସେଇଭଳି ଅଲଗା ଯେଉଁ OSIS ଯେଉଁ ଏକ୍ଜାମ୍ ସବୁ ରହୁଛି ବା ପବ୍ଲିକ ସର୍ଭିସ ଏକ୍ଜାମ୍ ଗୁଡ଼ାକ ରହୁଛି, ତାର ମଧ୍ୟ ଯେଉଁ ଇନଫର୍ମେସନ୍ ଆସେ ଆମେ ନୋଟିସ୍ ବୋର୍ଡରେ ଦେଇଥାଉ, ଯାହାଫଳରେ ଯେଉଁ ପିଲାମାନେ ଆସନ୍ତି ଆମ ଲାଇବ୍ରେରୀକୁ ସେମାନେ ଜାଣନ୍ତି ଏବଂ ଜଣେ ଜାଣିଲେ, ଗୋଟେ କ୍ୟାଣ୍ଡେଲ ଲାଗିଲେ ଯେମିତି 100 କ୍ୟାଣ୍ଡେଲ ସେଥିରୁ ଲାଗିପାରେ, ସେମିତି ଜଣେ ଜାଣିଲେ ଅନ୍ୟମାନଙ୍କୁ ମଧ୍ୟ ଜଣାଇବାର ବହୁତ ସମ୍ଭାବନା ଥାଏ, ଯାହାଫଳରେ ପିଲାମାନେ ଟିକେ ସଚେତନ ହୁଅନ୍ତି, ପ୍ରିପେୟାର୍ଡ ହୁଅନ୍ତି। ଏ କ୍ଷେତ୍ରରେ ଲାଇବ୍ରେରୀ ଗୁଡ଼ିକର ଭୂମିକା ବହୁତ ମାନେ ଗୁରୁତ୍ୱପୂର୍ଣ୍ଣ ଥାଏ।
1: ନିଶ୍ଚୟ, ତେବେ ଲାଇବ୍ରେରୀ କେବଳ ପାଠ ପଢ଼ିବାର ସ୍ଥାନ ଯେତିକି ନୁହେଁ, ଜ୍ଞାନ ଆହରଣର ସ୍ଥାନ ମଧ୍ୟ, ଏବଂ ଆହୁରି ଗୋଟିଏ ସାର୍ ଯେମିତି କହିଲେ ଯେ ସେଠାରେ ମଧ୍ୟ ଯେଉଁ ସବୁ ନୂଆ ନୂଆ ଭ୍ୟାକେନ୍ସି ବାହାରୁଛି ସରକାରୀ ବା ବେସରକାରୀ ସ୍ତରରେ, ସେଇ ଯେଉଁ ସ୍ଥାନ ହେଉଛି ପ୍ରକୃଷ୍ଟ ସ୍ଥାନ ଯେଉଁଠି ଆମେ ସୂଚନା ଦେଇପାରିବା ଏବଂ ଆମର ଛାତ୍ରଛାତ୍ରୀମାନେ ସେଠୁ ମଧ୍ୟ

0: ସୂଚନା ପ୍ରାପ୍ତ କରିପାରିବେ। ତେବେ ଆଜିକାଲି ଦେଖାଯାଉଛି ଯେ ଆମ ଭାଷାର ପ୍ରଚାର ପ୍ରସାର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ବ୍ୟବହାର କରାଯାଉଛି। ଆପଣ ଯେମିତି କହିଲେ ଇ ଲାଇବ୍ରେରୀ, ଯେମିତି ଗୋଟେ ଓଡ଼ିଆରେ ମଧ୍ୟ ସଠିକ୍ ଭାବରେ ଦେଇପାରୁଛି, ପରପ୍ଲେକ୍ସିଟି ଏମିତି ଅନେକ ଗୁଡ଼ିଏ AI ବାହାରିଲେଣି। ତେଣୁ ତାର ବଢ଼ାବା ପାଇଁ ସରକାରଙ୍କ ସ୍ତରରେ କିଛି ପ୍ରୋତ୍ସାହନ ଦିଆଯାଉଛି କି ସେଭଳି କିଛି ବ୍ୟବସ୍ଥା କରାଯାଉଛି?
1: ଇନଫର୍ମେସନ୍ ଟେକ୍ନୋଲୋଜିର ଯୁଗ, ଆମେ ସମସ୍ତେ ଜାଣିଛନ୍ତି, ବୈଷୟିକ ଶିକ୍ଷାକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି ଏବଂ AIର ଗୋଟେ ବଡ଼ ମାଧ୍ୟମ ସୃଷ୍ଟି ହେଉଛି। ତେଣୁ AIର ବ୍ୟାପକ ଆସ୍ତେ ଆସ୍ତେ ପିଲାମାନଙ୍କ ଭିତରେ ପ୍ରଭାବ ପଡ଼ିଲାଣି, ତେଣୁ ଟେକ୍ନୋଲୋଜି ସେହି ଅନୁସାରେ ମଧ୍ୟ ଆମକୁ ପ୍ରସ୍ତୁତ କରିବା ପାଇଁ ପଡ଼ିଲାଣି। ତେବେ ଲାଇବ୍ରେରୀଗୁଡ଼ିକ AI ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଯେତିକି ପ୍ରୋସେସ୍ ହେଇଛି ଆମେ ଆଶା ରଖିଛୁ ଆଗକୁ ମଧ୍ୟ ଭବିଷ୍ୟତରେ ମଧ୍ୟ ୟାକୁ ଅଧିକରୁ ଅଧିକ କେମିତି ପରିବ୍ୟାପ୍ତ କରାଯାଇପାରିବ, ଏ କ୍ଷେତ୍ରରେ ମଧ୍ୟ ନୂଆ ନୂଆ ଜ୍ଞାନର ଆହୁରି ପରିକଳ୍ପନା କରାଯାଉଛି। ଏସବୁ ହେବା ସହ ଆମେ ବର୍ତ୍ତମାନ ଯେଉଁ ଲାଇବ୍ରେରୀର ହିସାବରେ ରହିଛନ୍ତି ଯେ ନାହିଁ, ଆମେ ଏଇ ଲାଇବ୍ରେରୀଗୁଡ଼ିକ ଆମର ଡିପାର୍ଟମେଣ୍ଟର ତରଫରୁ ମଧ୍ୟ ଅନେକ କ୍ଷେତ୍ରରେ ଆମର ଇ ଲାଇବ୍ରେରୀ ପାଇଁ ପଦକ୍ଷେପ ନିଆଯାଇଛି। ତେଣୁ ଇ ଲାଇବ୍ରେରୀ ଗୋଟେ ପ୍ରାଥମିକତା ରହିବ, କାରଣ ସେଇଟା ବହୁତ ଶୀଘ୍ର ବା ବହୁ ସୁବିଧାରେ ମଧ୍ୟ ଆସେସ୍ କରାଯାଇପାରୁଛି। ତାପରେ AIର ବ୍ୟବହାର ପାଇଁ ମଧ୍ୟ ଅନୁରୂପ ଭାବରେ ବ୍ୟବସ୍ଥା କରିବା ପାଇଁ ଚିନ୍ତା କରାଯାଉଛି।
0: ତେବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଆମର ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଇ ଲାଇବ୍ରେରୀମାନଙ୍କର ତ ବହୁତ ଗୁରୁତ୍ୱ ରହିଛି, ସେଥିପାଇଁକା କିଛି ବିଶେଷ ଲାଇବ୍ରେରୀ ବା ବିଶେଷ ପ୍ରକାରର ବ୍ୟବସ୍ଥା କିଛି କରାଯାଇଛି କି ଏବେ?
1: ନାଇଁ, ଜଗନ୍ନାଥଙ୍କ ତତ୍ତ୍ୱର ପ୍ରଚାର ପ୍ରସାର ପାଇଁ ସବୁ କ୍ଷେତ୍ରରେ ଉଦ୍ୟମ ରହିଛି। ଆମର ଶ୍ରୀଜଗନ୍ନାଥ ଟେମ୍ପଲ ଆଡମିନିଷ୍ଟ୍ରେସନ ତରଫରୁ ହେଉ ବା ସରକାରଙ୍କ ତରଫରୁ ହେଉ, ବିଭିନ୍ନ କ୍ଷେତ୍ରରେ କରୁଛନ୍ତି, ଏମିତିକି ଅନେକ ବ୍ୟକ୍ତିଗତ ଉଦ୍ୟମରେ ମଧ୍ୟ ସେ ତାକୁ କରିଛନ୍ତି। ଆଉ ଆପଣ ତ ଜାଣିଛନ୍ତି ଆଧ୍ୟାତ୍ମିକତା କ୍ଷେତ୍ରରେ ଯଦି କୁହାଯିବ, ବିଶ୍ୱବ୍ୟାପୀ ଜଗନ୍ନାଥଙ୍କର ଗୋଟେ ଆଦର ରହିଛି ବା ସେଇଭଳି ଗୋଟେ ଚିନ୍ତାନା ଚେତନା ମଧ୍ୟ ରହିଛି। ଅନେକ ସମୟରେ ଆମେ ସେଇ ଜିନିଷଟାକୁ ନେଇକରି ମଧ୍ୟ ଆମେ ଯେତେବେଳେ ଆଗକୁ ଯାଆନ୍ତି ସେତେବେଳେ ଅନୁଭବ କରନ୍ତି, ଏବଂ ଡିଜିଟାଲ ମୋଡ଼ର ହେଉ ବା ଅନ୍ୟାନ୍ୟ କ୍ଷେତ୍ର ହେଉ, ରିସର୍ଚ୍ଚର ବହୁତ ଗୁଡ଼ିଏ ତା ଦେହରେ ରହିଛି, ସୁଯୋଗ ରହିଛି, ରହିଛି ମଧ୍ୟ, ଅର୍ଥାତ୍ ବହୁତ ଗୁଡ଼ିଏ ପବ୍ଲିକେସନ୍ ମଧ୍ୟ ସେ କ୍ଷେତ୍ରରେ ଆସିସାରିଛି। ତ ଜଗନ୍ନାଥଙ୍କ ତତ୍ତ୍ୱଟାକୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର ଘଟିଛି, ଘଟୁଛି, ଆହୁରି ମଧ୍ୟ ଘଟିବାର ସମ୍ଭାବନା ରହିଛି।
0: ତେବେ ସାର୍, ଦେଖାଯାଇଛି ରୁଚୁ ନରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ହିତା, ସେମିତି ଯଦି ସବୁ ଅଞ୍ଚଳରେ, ଗ୍ରାମରେ, ପ୍ରତ୍ୟେକ ଏରିଆରେ ଯଦି ଗୋଟେ ଗୋଟେ ଲାଇବ୍ରେରୀ ଖୋଲାଯାଆନ୍ତା, ତାହେଲେ ତାହା ମଧ୍ୟ ଆମର ଗୋଟେ ସମାଜକୁ ଶିକ୍ଷିତ କରିବାରେ କେତେ ଦୂର ସମର୍ଥ ବୋଲି ଆପଣ ଭାବୁଛନ୍ତି?
1: ଆପଣ ଜାଣି ଆହୁରି ଖୁସି ହେବେ, ଆମ ଓଡ଼ିଆ ଭାଷା କୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି, ଅର୍ଥାତ୍ ଗୋଟେ କ୍ଲାସିକାଲ ଲାଙ୍ଗୁଏଜ୍ର ସ୍ୱୀକୃତି ମିଳିଛି, ଗୋଟେ ପ୍ରାଚୀନ ଭାଷା ବୋଲି ଭାଷାବିତ୍ମାନେ ଅନୁଭବ କରିଛନ୍ତି, ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ କମିଟି ଅଛି ସେଇ କମିଟି ମାଧ୍ୟମରେ ତାକୁ ସ୍ୱତନ୍ତ୍ର ପରିଚୟ ମିଳିସାରିଛି। ଆମେ ମଧ୍ୟ ଭାଷା ଭିତ୍ତିରେ ସ୍ୱତନ୍ତ୍ର ହୋଇଥିବା ଗୋଟେ ରାଜ୍ୟ। ଜଗନ୍ନାଥଙ୍କ ତତ୍ତ୍ୱ ଆପଣ ଯେଉଁ ଟିକେ ପୂର୍ବରୁ ଆମେ ଆଲୋଚନା କରୁଥିଲେ, ସେଇଟା ଆଜିର ନୁହେଁ, ଆମର ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗି ରହିଛି। ଭାଗବତ ଟୁଙ୍ଗି ମାଧ୍ୟମରେ ଆମେ ଯେତିକି ଭାଗବତର ପ୍ରଚାର ପ୍ରସାର କରୁ, ସମସ୍ତେ ଶୁଣୁଥିବା ବ୍ୟକ୍ତି ଶିକ୍ଷିତ ନ ହୋଇପାରିଥାନ୍ତି, କିନ୍ତୁ ସେମାନେ ଶୁଣି ଅନ୍ତସ୍ଥ ମୁଖସ୍ଥ କରି ଏତେ ପରିମାଣରେ ତାକୁ ଗର୍ଭସ୍ଥ କରିସାରିଥାନ୍ତି, କୌଣସି ଗୋଟେ କାର୍ଯ୍ୟକ୍ରମ ହେଲେ ସିଏ ପାଠ ନ ପଢ଼ିଥିବା ଲୋକଟି ମଧ୍ୟ ଅନର୍ଗଳ ଭାବରେ ଭାଗବତକୁ ଚର୍ଚ୍ଚା କରେ, ବ୍ୟାଖ୍ୟା କରେ, ତାକୁ ଆବୃତ୍ତି କରିପାରେ। ଅର୍ଥାତ୍ ଭାଗବତ ଆମ ସଂସ୍କୃତିର ଗୋଟେ ମୁଖ୍ୟ ଅଙ୍ଗ, ସେଇ ଅଙ୍ଗଟାକୁ ପରିପ୍ରକାଶ କରିବା ପାଇଁ ସରକାରଙ୍କ ତରଫରୁ ପ୍ରତି ଗାଁରେ ଯେଉଁ ଆମର ଭାଗବତ ଟୁଙ୍ଗି ଗୁଡ଼ାକ ପ୍ରାଚୀନ ଭାବରେ ଥିଲା, ତାକୁ ପୁନରୁଦ୍ଧାର ପାଇଁ ମଧ୍ୟ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ଅନେକ ଗାଁରେ ମଧ୍ୟ ପରିକଳ୍ପନା ସିଏ ଗୋଟେ ଲାଇବ୍ରେରୀର ମୋଡ଼ ନେଇଛି, ଅର୍ଥାତ୍ ପ୍ରତ୍ୟେକ ଦିନ ଲୋକ ସନ୍ଧ୍ୟାବେଳେ ଏକତ୍ରିତ ହେବେ, ଭାଗବତ ଶୁଣିବେ, ଭାଗବତ ବିଷୟରେ ଆଲୋଚନା କରିବେ, କହିଲେ ମନୁସ୍ମୃତି ଭଳି କର୍ଣ୍ଣରେ ଯେଉଁମାନେ ଶୁଣିଥିଲେ ତାକୁ ଗୋଟେ ପୁସ୍ତକ ଆକାର ରୂପ ଦିଆଗଲା ବା ଲିଖନ ରୂପର ଦିଆଗଲା। ଏ କ୍ଷେତ୍ରରେ ଆମର ମାଆମାନେ ବିଶେଷ ଭାବରେ ଯେଉଁମାନେ ପ୍ରାଚୀନ ସମୟରେ ଥିଲେ ସେମାନେ ପାଠ ବିଶେଷ ପଢ଼ୁନଥିଲେ, କାରଣ ମହିଳାମାନଙ୍କୁ ପାଠ ପଢ଼ିବାର ସୁଯୋଗ ଟିକେ ସେତେ କମ୍ ଥିଲା। ତା ସତ୍ତ୍ୱେ ବି ସେମାନେ ପିଲାଙ୍କୁ ପାଠ ପଢ଼ି ମଣିଷ କରି ତାକୁ କେମିତି ସମାଜର ଗୋଟେ ମୁଖ୍ୟ ସ୍ରୋତରେ ସାମିଲ କରାଯିବ ସେମାନେ ଉଦ୍ୟମ କରୁଥିଲେ, କିନ୍ତୁ ତାର ବୌଦ୍ଧିକ ଜ୍ଞାନ, ଚେତନାର ଉଦ୍ଗିରଣ ଇଏ ସବୁ ଭିତରେ ନେଇକରି ଆପଣଙ୍କର ଶିକ୍ଷାଟା ପରିବ୍ୟାପ୍ତ ହୋଇପାରିବ।
0: ଯେମିତି ଗୋଟେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ହଳଧର ନାଗ, ସେ ପାଠ ପଢ଼ି ନାହାନ୍ତି ସ୍କୁଲରେ, କିନ୍ତୁ ଅନେକ ରଚନା କରି ପଦ୍ମଶ୍ରୀ ମଧ୍ୟ ପ୍ରାପ୍ତ କରିପାରିଛନ୍ତି। ତେବେ ପାଠାଗାର ବା ଲାଇବ୍ରେରୀ, ଏହା ଜ୍ଞାନର ଏକ ମୂଳ ଉତ୍ସ, ତାହା ଘରେ ଛୋଟିଆ ଲାଇବ୍ରେରୀରୁ ଆରମ୍ଭ ହୋଇ ନିଧି ଅଜାଙ୍କର ଲାଇବ୍ରେରୀ ହେଉ, ଭାଗବତ ଟୁଙ୍ଗି ମାଧ୍ୟମରେ ହେଉ, ପ୍ରତ୍ୟେକ ଅବସ୍ଥାରେ ଆମେ ଗୋଟେ ଗୋଟେ ପାଠାଗାର କରିପାରିବା, ସମାଜକୁ ଶିକ୍ଷିତ କରିବାର ଗୋଟେ ମାଧ୍ୟମ କରିପାରିବା। ପୁଣି ଆଜିର ଯେଉଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଆମର ଭାଷା, ସଂସ୍କୃତି, ସାହିତ୍ୟ, ପରମ୍ପରା ଏକୁ ମଧ୍ୟ ଆମେ ରୁଦ୍ଧିମନ୍ତ କରିପାରିବା, ସାରା ବିଶ୍ୱବ୍ୟାପୀ କରିପାରିବା, ଏବଂ ଲାଇବ୍ରେରୀ ଖାଲି ଘର ଭିତରେ ନୁହେଁ, ମୋବାଇଲରେ, ଲ୍ୟାପଟପ୍ରେ ଏବଂ ପ୍ରତ୍ୟେକ ଅବସ୍ଥାରେ ମଧ୍ୟ ଆକ୍ସେସିବଲ୍ ହୋଇପାରିବ। ତେବେ ପାଠାଗାର ସମ୍ପର୍କରେ ଆମର ଜିଲ୍ଲାର ଅଧିକାରୀ ଆମ ଗହଣରେ ଉପସ୍ଥିତ ରହି ଆପଣମାନଙ୍କୁ ସେ ସମ୍ପର୍କ

0: କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଏବଂ ତାଙ୍କର ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ। ନମସ୍କାର ସାର।
2: ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ କାର୍ଯ୍ୟକ୍ରମ ପ୍ରଗତି ପଥିପୁରୀ। ଉପସ୍ଥାପନା କରିଥିଲେ ସନ୍ତୋଷ କୁମାର ଲେଙ୍କା।
3: କମ୍ ସୁଧରେ ଲୋନ୍ ଦରକାର ତାବି ଆପ୍ରେ ବାହା
4: ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
5: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶ୍ରୋତବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଅକେଲେ ହମ୍ ଅକେଲେ ତୁମ୍ କଥାଚିତ୍ର ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ, ଆମିର ଖାନ୍ ଏବଂ ଶଙ୍କର ମହାଦେବନ। ଗୀତ ରଚନା କରିଛନ୍ତି ମଜରୁ ସୁଲତାନପୁରୀ। ସଙ୍ଗୀତ ସଂଯୋଜନା କରିଛନ୍ତି ଅନ୍ନୁ ମଲ୍ଲିକ।

କମଲ ଖାନ, ସୋନୁ ନିଗମ, ଅଲକା ଆଗ୍ନିକ ଏବଂ ମୁକେଶଙ୍କ ମିଳିତ କଣ୍ଠରେ ଶୁଣନ୍ତୁ କହିଁ ପ୍ୟାର ନା ହୋ ଯାଏ କଥାଚିତ୍ର ଗୀତଟିକୁ। ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଏବଂ ଇଂରାଜୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ କେତୋଟି ଶାସ୍ତ୍ରୀୟ ସଙ୍ଗୀତ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଜଗନ୍ନାଥ ଭଜନ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଦଶ ଲକ୍ଷର ଲଟେରୀ ମୋତେ ୱାଓ
3: ନକଲି ଅଫର୍ସ ପ୍ରତି ସାବଧାନ।
4: ଆର୍‌ବିଆଇ କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆକାଶବାଣୀ ପୁରୀ ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆରମ୍ଭ କରୁଛୁ।

0: and Rahul Gandhi will take the final decision on the new Kerala Chief Minister and the name will be announced very soon. Prime Minister Narendra Modi will visit Karnataka and Telangana tomorrow. Mr. Modi will first travel to Karnataka to participate in the 45th anniversary celebrations of the Art of Living in Bengaluru. He will also inaugurate the newly constructed Dhyan Mandir at the Art of Living International Centre. Thereafter, Prime Minister Modi will travel to Telangana to lay the foundation stone and inaugurate multiple development projects worth around 9,400 crore rupees in Hyderabad. These projects collectively aim to strengthen connectivity, improve logistics efficiency, enhance safety, and provide a better travel experience for people. Later in the day, Mr. Modi will reach Jamnagar on a two-day visit to Gujarat. India has conducted a successful flight trial of an advanced Agni missile with MIRV, Multiple Independently Targeted Re-entry Vehicle System, from Dr. APG Abdul Kalam Island in Odisha. In a social media post, the Defence Ministry said the missile was flight tested yesterday with multiple payloads targeted to different targets spatially distributed over a large geographical area in the Indian Ocean region. Defence Minister Rajnath Singh has complimented DRDO, Indian Army and industry on the successful flight test of Agni missile with MIRV capability. Mr. Singh said the achievement will add an incredible capability to the country's defence preparedness against the growing threat of perceptions. In archery, India, Sahil Jadhav won a bronze medal in the men's individual compound event at the World Cup 2026 Stage 2 in Shanghai, China today. The 25-year-old Maharashtra archer defeated Denmark veteran player-cum-coach Martin Damsbo 147-144 in the bronze medal playoff to secure India's first medal of the ongoing tournament. And with that, we end this news bulletin.
1: ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ ଆଜିର ଅଧିବେଶନକୁ ପରିସମାପ୍ତି ଜଣାଇବା ପୂର୍ବରୁ କହି ରଖୁଛୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:05ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଅନୁଚିନ୍ତା ଶୁଣିପାରିବେ ସକାଳ 6:35ରେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 71ତମ ଅଧ୍ୟାୟ ଶୁଣିପାରିବେ ସକାଳ 6:40 ସକାଳ 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ଶୁଣିପାରିବେ ସକାଳ 7:25ରେ ସକାଳ 7:55ରେ ଶୁଣିବେ ସୁପ୍ରଭାତ ପୁରୀ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 8:30ରେ ଦିନ 9:30ରେ ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଦିନ 10:00ରେ ଶୁଣିଲେ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଅନୁଯାୟୀ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ 40°-50° ବେଗରେ ପବନ ବହିବା ସହିତ ଘୂର୍ଣ୍ଣିଝଡ଼ ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଅଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରାରେ 2°-4°C ବୃଦ୍ଧି ହେବାର ସମ୍ଭାବନା ରହିଅଛି ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କରେ